ଆକାଶବାଣୀ ବାରିପଦା, ଆଜି ବୁଧବାର 1948 ଶତାବ୍ଦୀର ଆଶ୍ୱିନ ଏକ ଦିନ, ତଦନୁଯାୟୀ 2026 ମସିହା ସେପ୍ଟେମ୍ବର ମାସର 23 ତାରିଖ। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଶୁଭ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:59 min 8 s।

ଆକାଶବାଣୀ ବାରିପଦା ସମୟ ସକାଳ 6 ବଜିବାକୁ ଯାଉଛି। ହିନ୍ଦୀ ସମାଚାର ରିଲେ କରି ପ୍ରଚାର କରୁଛୁ ରାଷ୍ଟ୍ରୀୟ ପ୍ରସାରଣ ସେବା ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଏଥିସହିତ ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀ ଥିଲେ ଜଛନାରାଣୀ ମୁଦୁଲି, ସେଲୁ ମହାନ୍ତି, ନବକିଶୋର ମିଶ୍ର, ମିତାଲି ଚିନାରା ଏବଂ ସତ୍ୟନାରାୟଣ ଅଧିକାରୀ। ଗୀତଗୁଡ଼ିକ ଥିଲା ଭାସ୍କରଚନ୍ଦ।

ଇନ୍ଦ୍ର ମହାପାତ୍ର, ମହେଶ୍ୱର ପଣ୍ଡା, ବାଉଳି ଦାସ, ଡକ୍ଟର ଶିବକୁମାର ରଥ, ଭୀମ ଭୋଇ ଏବଂ ପୁରାତନ ରଚନାରୁ ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଆପଣଙ୍କୁ ପ୍ରଣାମ ଶ୍ରୋତା ବନ୍ଧୁ। ଆଜି ହେଉଛି ପବିତ୍ର ବାମନ ଜନ୍ମ। ମହାବିଷ୍ଣୁ ଏହି ଦିନ ବାମନ ଅବତାର ଗ୍ରହଣ କରିଥିଲେ। ସପ୍ତମ ମନ୍ୱନ୍ତରରେ କଶ୍ୟପ ଓ ଅଦିତିଙ୍କ ଗୃହରେ ଭଗବାନ ବାମନ ଅବତାର ହୋଇଥିଲେ। ଶୁକ୍ରାଚାର୍ଯ୍ୟଙ୍କର ପରାମର୍ଶରେ କଠୋର ସଂଯମ ଆଚରଣ କରି ସାଧୁସନ୍ଥଙ୍କର ସେବା କରି ହୋମଯଜ୍ଞ ଆଦି ଶୁଭକର୍ମମାନ ଅନୁଷ୍ଠିତ କରାଇ ସତ୍ୟଯୁଗରେ ମହାବଳୀ ଅଶେଷ ଶକ୍ତିର ଅଧିକାରୀ ହୋଇଥିଲେ। ତାଙ୍କର ବ୍ରହ୍ମ ତେଜ ଜାତ ହୋଇଥିଲା। ଏହି ବଳରେ ବଳବାନ ହେବାରୁ ସେ ମହାବଳୀ ନାମ ପ୍ରାପ୍ତ ହେଲେ। ଶୁକ୍ରାଚାର୍ଯ୍ୟ ବଳିଙ୍କର ପରମ ହିତକାରୀ ଥିଲେ। ସେ ଇଚ୍ଛା କଲେ ବଳି 100 ଅଶ୍ୱମେଧ ଯଜ୍ଞ କରନ୍ତୁ, ଯାହାଫଳରେ ସେ ଚିରକାଳ ସ୍ୱର୍ଗ ସିଂହାସନର ଅଧିକାରୀ ହୋଇପାରିବେ। ତାଙ୍କରି ପରାମର୍ଶରେ ବଳିରାଜା ଅଶ୍ୱମେଧ ଯଜ୍ଞ ଆୟୋଜନ କଲେ। ଦେବତାମାନେ ସ୍ୱର୍ଗରୁ ବିତାଡ଼ିତ ହେଲେ। ଏ ଖବର ଦେବମାତା ଅଦିତି ଶୁଣି ମନ ଦୁଃଖରେ କଶ୍ୟପଙ୍କୁ କହିଲେ। କଶ୍ୟପ କହିଲେ, ଦୈତ୍ୟମାନେ ଏବେ ପବିତ୍ର ଭାବରେ ଜୀବନଯାପନ କରୁଛନ୍ତି, ଏବେ ଭଗବାନ ତାଙ୍କର କିଛି କ୍ଷତି କରିପାରିବେ ନାହିଁ। ଦେବୀ, ତୁମେ ଯଦି ଦେବତାମାନଙ୍କର ହିତ ଚାହୁଁଛ, ତେବେ ପୟୋବ୍ରତ କର। ଏହି ବ୍ରତ କଲେ ଭଗବାନ ପୁତ୍ର ରୂପେ ତୁମ ପାଖକୁ ଆସିବେ ଏବଂ ଦେବତାମାନଙ୍କର ହିତ ସାଧନ କରିବେ। ଅଦିତି ପୟୋବ୍ରତ କଲେ। ଦିନେ ରାତିରେ ଚତୁର୍ଭୁଜ ନାରାୟଣଙ୍କୁ ସ୍ୱପ୍ନରେ ଦେଖିଲେ। ସ୍ୱପ୍ନାବସ୍ଥାରେ ନାରାୟଣଙ୍କର ବନ୍ଦନା କଲେ। ଅଦିତିଙ୍କ ଗର୍ଭରେ ନାରାୟଣ ପ୍ରବେଶ କଲେ। ଭାଦ୍ରବ ମାସର ଶୁକ୍ଳପକ୍ଷ ଦ୍ୱାଦଶୀ ଦିନ ଅଦିତିଙ୍କ ସମ୍ମୁଖରେ ବାମନଙ୍କର ଆବିର୍ଭାବ ହେଲା ଚତୁର୍ଭୁଜ ନାରାୟଣ ରୂପରେ। ଭାବବିହ୍ୱଳିତ ହୋଇ ଅଦିତି ଏବଂ କଶ୍ୟପ ତାଙ୍କୁ ଦର୍ଶନ କରୁଥିବା ବେଳେ ବାମନଙ୍କର ଚତୁର୍ଭୁଜ ରୂପ ହଠାତ୍ ଅଦୃଶ୍ୟ ହୋଇଗଲା। ସେ 7 ବର୍ଷର ବଟୁକ ହୋଇଗଲେ। ସୁନ୍ଦର ବାଳକ ଭାବରେ ଅଣ୍ଟାରେ ଲେଙ୍ଗୁଟି, ମୁହଁରେ ଦିବ୍ୟଜ୍ୟୋତି ଫୁଟେଇ ସେ ଠିଆ ହୋଇଥିଲେ। ବାମନ ଯଜ୍ଞ ଉପବୀତ ଧାରଣ କରି ବ୍ରହ୍ମଚାରୀ ହେଲେ ଏବଂ ଗୁରୁଗୃହକୁ ଗଲେ। ସେ ଗୁରୁଙ୍କ ନିର୍ଦ୍ଦେଶରେ ଭିକ୍ଷା କରିବା ପାଇଁ ନର୍ମଦା ନଦୀ କୂଳରେ ଅଶ୍ୱମେଧ ଯଜ୍ଞ କରୁଥିବା ବଳିରାଜାଙ୍କ ପାଖକୁ ଗଲେ। ବାମନଙ୍କୁ ଦେଖି ବଳିରାଜା ଭାବିଲେ, ମୁଁ ବ୍ରାହ୍ମଣଙ୍କୁ ଦେଖିଛି, କିନ୍ତୁ ଏଭଳି ଜ୍ୟୋତିମୟ ବ୍ରାହ୍ମଣ ବାଳକକୁ ତ କେବେ ଦେଖିନାହିଁ, କିଏ ଇଏ? ବଳି ଅତି ସମ୍ମାନର ସହ ବାମନଙ୍କୁ ନେଇ ସିଂହାସନରେ ବସେଇ ପାଦ ଧୋଇଲେ। ସମବେତ ବ୍ରାହ୍ମଣମାନେ ମନ୍ତ୍ରପାଠ କଲେ। ବଳି କହିଲେ, ଆପଣଙ୍କର ଚରଣ ଧୋଇ ମୁଁ ଧନ୍ୟ ପବିତ୍ର ହେଲି। ମୋ ପିତୃପୁରୁଷଙ୍କୁ ସଦ୍ଗତି ମିଳିଲା। ଆପଣ ଯାହା ମାଗିବେ ମୁଁ ଦେବାକୁ ପ୍ରସ୍ତୁତ। ବାମନ କହିଲେ, ରାଜନ, ମୁଁ ଲୋଭୀ ନୁହେଁ, ଅଳ୍ପରେ ସନ୍ତୁଷ୍ଟ ହୁଏ। ମୁଁ ଛୋଟ ବାଳକ, ମୋର ଏଇ କୁନି କୁନି ପାଦରେ ମୋର 3 ପାଦ ଭୂମି ଦରକାର। ଶୁକ୍ରାଚାର୍ଯ୍ୟ ବଳିଙ୍କୁ ବାରଣ କଲେ, ତଥାପି ବଳି ବଚନବଦ୍ଧ। ବଳିରାଜା କହିଲେ, ଗୁରୁଦେବ, ଆପଣ ସମସ୍ତ ଶୁଭକର୍ମ କରି ସେ ସମସ୍ତଙ୍କୁ ଭଗବାନଙ୍କୁ ଅର୍ପଣ କରନ୍ତି। ଆଜି ସ୍ୱୟଂ ଭଗବାନ ମୋ ଘରକୁ ଆସିଛନ୍ତି, ଆଉ ଦାନ ଦେବାକୁ ଆପଣ ବାରଣ କରୁଛନ୍ତି। ମୁଁ ଆଜି ଭଗବାନଙ୍କୁ ସର୍ବସ୍ୱ ଦାନ କରିବି। ବଳି ଦାନ ଦେଲେ। ବାମନ ଗୋଟିଏ ପାଦରେ ସମଗ୍ର ପୃଥିବୀ, ଦ୍ୱିତୀୟ ପାଦରେ ବ୍ରହ୍ମଲୋକ ପର୍ଯ୍ୟନ୍ତ ଆବୋରି ନେଲେ। ଦାନ ଦେଇଥିବା ଅଭିମାନ ଅତି ସୂକ୍ଷ୍ମରେ ବଳିଙ୍କ ଭିତରେ ରହିଥିବା ଲକ୍ଷ୍ୟ କରି ବଳିଙ୍କର ଧର୍ମଶିଳା ପତ୍ନୀ ବିନ୍ଧ୍ୟାବଳୀ କହିଲେ, ପ୍ରଭୁଙ୍କୁ ପ୍ରଣାମ କରନ୍ତୁ, ଭଗବାନଙ୍କୁ କିଛି ଦେଇ ହୁଏ ନାହିଁ, ସବୁ ତାଙ୍କର। ଭଗବାନଙ୍କୁ ତାଙ୍କର ତୃତୀୟ ପାଦ ରଖିବା ପାଇଁ ମସ୍ତକ ଦେଖେଇ ଦିଅନ୍ତୁ। ମସ୍ତକଙ୍କୁ ଯଦି ତାଙ୍କର ଚରଣ ସ୍ପର୍ଶ ମିଳିବ, ତେବେ ସମସ୍ତ କାମନା ମୋର ବିନାଶ ହୋଇଯିବ। ଏକଥା ଶୁଣି ବଳି କହିଲେ, ପ୍ରଭୁ, ମୋ ମସ୍ତକରେ ରଖନ୍ତୁ ଆପଣଙ୍କର ତୃତୀୟ ପାଦ। ସବୁ ଦାନ କରି ବଳି ଯେତେବେଳେ ଦିନ ହୋଇଗଲେ, ସେତେବେଳେ ବାମନଙ୍କର ହୃଦୟ ଦ୍ରବୀଭୂତ ହୋଇଗଲା। ସେ ପ୍ରସନ୍ନ ଭାବରେ କହିଲେ, ତୁମେ ମୋତେ ସର୍ବସ୍ୱ ଦାନ କରିଛ, ମୁଁ ତୁମ ପାଖରେ ଋଣୀ ହୋଇଗଲି। ଭକ୍ତର ଯେତେବେଳେ ନମ୍ରତା ଆସେ, ଦୈନ୍ୟ ଆସେ, ସେତେବେଳେ ଭଗବାନ ତା ପାଖରେ ଋଣୀ ହୋଇଯାଆନ୍ତି। ବାମନ ବଳିଙ୍କୁ ପାତାଳ ଭୁବନ

ଦେଲେ ଏବଂ ସିଂହଦ୍ୱାରରେ ଦ୍ୱାରପାଳ ହିଁ ରହିବା ପାଇଁ ପ୍ରତିଶ୍ରୁତି ଦେଲେ। ଶ୍ରୋତା ବନ୍ଧୁ, ବାମନ ହେଉଛନ୍ତି ଭଗବାନ, ବଳି ହେଉଛନ୍ତି ଜୀବ। ଭଗବାନ ବାମନ ବଳି ରାଜାଙ୍କୁ ତିନି ପାଦ ଭୂମି ମାଗିଲେ। ଏ ତିନୋଟି ହେଉଛି ଭଗବାନ ଭକ୍ତଙ୍କ ପାଖରୁ ସବୁବେଳେ ଚାହୁଁଥିବା ତିନୋଟି କଥା, ତନ, ମନ ଏବଂ ଧନ। ତନରେ ପୂଜା ଦ୍ୱାରା ଦେହ ଅଭିମାନ ନଷ୍ଟ ହୋଇଯାଏ ଏବଂ ଅହଂକାର ନଷ୍ଟ ହୁଏ। ମନରେ ପୂଜା କରିବା ଦ୍ୱାରା ଶ୍ରମ କରିବାକୁ ପଡ଼େ ନାହିଁ। ଧନରେ ପୂଜା କରିବା ଦ୍ୱାରା ଧନ ପ୍ରତି ଥିବା ମାୟା ଦୂରୀଭୂତ ହୁଏ। ବିଷ୍ଣୁଙ୍କର ଏହି ଆଶୀର୍ବାଦ ପାଇଁ ବଳି ପାତାଳରେ ପ୍ରବେଶ କଲେ ଏବଂ ନିଜ ଧର୍ମ ବଳରେ ପାତାଳକୁ ସ୍ୱର୍ଗରେ ପରିଣତ କଲେ।

ଶୁଣୁଥିଲେ ଅନୁଚିନ୍ତା ନିବେଦନ କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 166ତମ ଭାଗ। ବେତାର ସମ୍ପାଦନା ଡକ୍ଟର ଦାଶରଥୀ ଦାସ, ସଙ୍ଗୀତ ପରିଚାଳନା ତାରକାନ୍ତ ପଣ୍ଡା, ବର୍ଣ୍ଣନାରେ ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

ଦକ୍ଷ ତାଙ୍କର ଷାଠିଏଟି କନ୍ୟାଙ୍କୁ କଶ୍ୟପ ଏବଂ ଅଙ୍ଗିରାଦି ମହର୍ଷିଙ୍କୁ ପ୍ରଦାନ କରିଛନ୍ତି। ସେମାନଙ୍କ ସନ୍ତାନ ଭାବରେ ଦେବତା, ଅସୁର, ମାନବ ଏବଂ ପଶୁପକ୍ଷୀ ସୃଷ୍ଟି ହୋଇଛନ୍ତି। ଶ୍ରୀ ଶୁକଦେବ ଶେଷକୁ ଦୈତ୍ୟଙ୍କ କନିଷ୍ଠା ଭଗ୍ନୀ ରଚନାଙ୍କ କଥା କହୁଛନ୍ତି। ସେ ବିବାହ କରିଛନ୍ତି ବ୍ରହ୍ମର୍ଷି ତ୍ୱଷ୍ଟାଙ୍କୁ। ସେମାନଙ୍କ ପୁତ୍ର ବିଶ୍ୱରୂପ ହୋଇଛନ୍ତି ଦେବଗୁରୁ। ବୃହସ୍ପତି ଇନ୍ଦ୍ରଙ୍କ ଦ୍ୱାରା ଅପମାନିତ ହୋଇ ସ୍ୱର୍ଗ ଛାଡ଼ି ଚାଲିଯାଇଥିବାରୁ ଅସୁରମାନେ ଯୁଦ୍ଧରେ ଦେବତାଙ୍କୁ ଆହତ କରିଛନ୍ତି। ସେମାନେ ବ୍ରହ୍ମାଙ୍କୁ ପ୍ରତିକାର ପାଇଁ ପରାମର୍ଶ ମାଗନ୍ତେ ସେ ବିଶ୍ୱରୂପଙ୍କୁ ଗୁରୁ ଭାବରେ ବରଣ କରିବାକୁ କହୁଛନ୍ତି।

0: ଆପଣ ମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 166ତମ ଭାଗ। କଣ୍ଠଶିଳ୍ପୀ ମାନେ ଥିଲେ ଦୁଃଖୀ ସାମ ତ୍ରିପାଠୀ, ମନ୍ମଧ ମିଶ୍ର, ସଙ୍ଗୀତା ଗୋସାଇଁ ଏବଂ ସେବାରାଣୀ ମହାପାତ୍ର। ବେଦାର ସମ୍ପାଦନା ଡକ୍ଟର ଦାସରଥି ଦାସ, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନାରେ ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ଚାଷୀ ଭାଇ ଓ ଭଉଣୀମାନେ, ବର୍ଷା ପରେ ଚିନାବାଦାମ ଫସଲରେ ମୂଳ ଓ କାଣ୍ଡପଚା ରୋଗ ଲାଗିବାର ସମ୍ଭାବନା ଅଛି। ଏହି ରୋଗକୁ ପ୍ରତିରୋଧ କରିବା ପାଇଁ ବିହନକୁ ବୁଣିବା ଆଗରୁ ପ୍ରତି କିଲୋଗ୍ରାମ ବିହନରେ 2 ଗ୍ରାମ କାର୍ବେଣ୍ଡାଜିମ୍ କିମ୍ବା 3 ଗ୍ରାମ କାର୍ବୋସ୍କ୍ରିନ୍ ଓ ଥିରାମ୍ର ମିଳିତ ଫିମ୍ପିନାଶକ ମିଶାଇ ବିଶୋଧନ କରନ୍ତୁ। ଚିନାବାଦାମ ଫସଲରେ ମୂଳ ଓ କାଣ୍ଡପଚା ରୋଗର ପରିଚାଳନା ପାଇଁ ଏକର ପ୍ରତି 400 ମିଲିଲିଟର ଭାଲିଡା ମାଇସିନ୍ କିମ୍ବା 300 ଗ୍ରାମ କାପ୍ଟନ ଓ ହେକ୍ସାକୋନାଜୋଲର ମିଳିତ ଫିମ୍ପିନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଆଖୁ ଫସଲରେ ମୁଖ୍ୟ ଅଭିବୃଦ୍ଧି ଅବସ୍ଥାରେ ଜୈବିକ ପ୍ରଣାଳୀରେ କାତି ପୋକର ପରିଚାଳନା ପାଇଁ ଯବକ୍ଷାରଜାନ ଜାତୀୟ ସାର ଏକାଥରେ ପ୍ରୟୋଗ ନ କରି ଭାଗ ଭାଗ କରି ପ୍ରୟୋଗ କରନ୍ତୁ। ଏକର ପ୍ରତି 1 କିଲୋଗ୍ରାମ ମେଟ୍ରାହାଜିୟମ ଆନିସୋ ପିଲାଇ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଟମାଟୋ ବା ବିଲାତି ବାଇଗଣର ଚାରା ଅବସ୍ଥାରେ ବିହନ ବିଶୋଧନ ପାଇଁ ବୁଣିବା ଆଗରୁ 1 କିଲୋଗ୍ରାମ ବିହନ ପ୍ରତି 2 ଗ୍ରାମ କାର୍ବୋସ୍କ୍ରିନ୍ ଓ ଥିରାମ୍ର ମିଳିତ ଫିମ୍ପିନାଶକ କିମ୍ବା 4 ଗ୍ରାମ ଇମିଡା କ୍ଲୋପ୍ରିଡ୍ ମିଶାଇ ବିଶୋଧନ କରନ୍ତୁ। ବିଶୋଧିତ ମଞ୍ଜିକୁ 2.5 ସେଣ୍ଟିମିଟର ଧାଡ଼ିକୁ ଧାଡ଼ି 5 ସେଣ୍ଟିମିଟର ବ୍ୟବଧାନରେ 1 ସେଣ୍ଟିମିଟର ଗଭୀରରେ ବୁଣନ୍ତୁ। ଶୀଘ୍ର ଗଜା ହେବା ପାଇଁ ପଟାଳିକୁ ପାଳ କିମ୍ବା ଶୁଖିଲା ପତ୍ର ଦ୍ୱାରା ଘୋଡ଼ାଇ ଦିଅନ୍ତୁ। ମଞ୍ଜି ବୁଣିବାର 15 ଦିନ ପରେ 2 ଗ୍ରାମ କାର୍ବେଣ୍ଡାଜିମ୍ ସହିତ ମାଙ୍କଜେବକୁ 1 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। 3ରୁ 4 ସପ୍ତାହର ତଳିକୁ ମୁଖ୍ୟ ଜମିରେ ରୋପଣ କରନ୍ତୁ। ଲଙ୍କା ମରିଚ ଫସଲର କେତେକ ଉନ୍ନତ କିସମଗୁଡ଼ିକ ହେଉଛି ପୁଷା ସଦାବାହାର, ସୂର୍ଯ୍ୟମୁଖୀ, ସିନ୍ଦୁରୀ, ଉତ୍କଳ ଆଭା, ଉତ୍କଳ ରଶ୍ମି, କାଶୀ ଆଭା, କାଶୀ ଅନମୋଲ, କାଶୀ ରତ୍ନ, କାଶୀ ତେଜ, ପଞ୍ଜାବ ଲାଲ, ଅର୍କ ସୁଫଳା, ଅର୍କ ଲୋହିତ, ଉତ୍କଳ ରାଗିଣୀ ଏବଂ ହାଇବ୍ରିଡ୍ କିସମଗୁଡ଼ିକ ହେଉଛି କାଶୀ ତେଜ, କାଶୀ ଆଭା, କାଶୀ ଅନମୋଲ, କାଶୀ ଗୌରବ, କାନ୍ତି, ସିନ୍ଦୁରା, ସୁଜାତା, ସୂର୍ଯ୍ୟ ଏବଂ ଜ୍ୟୋତି। ଏକ ଏକର ଲଙ୍କା ଚାଷ ପାଇଁ 400ରୁ 600 ଗ୍ରାମ ଅଧିକ ଅମଳକ୍ଷମ କିସମ ଓ 80ରୁ 100 ଗ୍ରାମ ଶଙ୍କର କିସମ ବିହନ ଦରକାର ହୋଇଥାଏ। ମଞ୍ଜି ବୁଣିବା ପୂର୍ବରୁ 2 ଗ୍ରାମ କାର୍ବୋସ୍କ୍ରିନ୍ ଓ ଥିରାମ୍ର ମିଳିତ ଫିମ୍ପିନାଶକକୁ ମିଶାଇ ବିହନକୁ ବିଶୋଧନ କରନ୍ତୁ। 40ରୁ 45 ଦିନ ପୂର୍ବରୁ ମଞ୍ଜି ପକାନ୍ତୁ। 3 ମିଟର ଲମ୍ବ, 1 ମିଟର ଓସାର, 10ରୁ 15 ସେଣ୍ଟିମିଟର ଉଚ୍ଚତା ବିଶିଷ୍ଟ ତଳିଘେରା ପ୍ରସ୍ତୁତ କରନ୍ତୁ। ଏକ ଏକର ଜମିରେ ତଳି ରୋଇବା ପାଇଁ 40 ବର୍ଗମିଟର ଜମିରେ ତଳିଘେରା ପ୍ରସ୍ତୁତ କରନ୍ତୁ। ବର୍ଗମିଟର ପ୍ରତି 5 କିଲୋଗ୍ରାମ କମ୍ପୋଷ୍ଟ ଏବଂ 50 କିଲୋଗ୍ରାମ 15-15-15 NPK ମିଶ୍ରିତ ସାର, 100 କିଲୋଗ୍ରାମ କ୍ଲୋରୋପାଇରିଫସ୍ ଗୁଣ୍ଡକୁ 7 ଦିନ ପୂର୍ବରୁ ମିଶାଇ ପ୍ରୟୋଗ କରନ୍ତୁ। ବର୍ଷା ଛାଡ଼ିଗଲା ପରେ କଖାରୁ ଜାତୀୟ ପନିପରିବା ଫସଲ ଯଥା କଖାରୁ, କାକୁଡ଼ି, କଲରା, ଜହ୍ନି, ପୋଟଳ, ଲାଉ ଇତ୍ୟାଦି ଫସଲରେ ନିମ୍ନମୁଖୀ ପତ୍ରପୋଡ଼ା ରୋଗ ପରିଚାଳନା ପାଇଁ ପ୍ରତି ଲିଟର ପାଣିରେ 3 ଗ୍ରାମ କପର ହାଇଡ୍ରୋକ୍ସାଇଡ୍ ନାମକ ଫିମ୍ପିନାଶକ କିମ୍ବା ପ୍ରତି ଲିଟର ପାଣିରେ 3 ଗ୍ରାମ ଫୋଷ୍ଟାଇଲ୍ ଏଲ୍ ନାମକ ଫିମ୍ପିନାଶକ କିମ୍ବା ପ୍ରତି ଲିଟର ପାଣିରେ 2 ଗ୍ରାମ କାର୍ବେଣ୍ଡାଜିମ୍ ଏବଂ ମାଙ୍କୋଜେବ୍ର ମିଳିତ ଫିମ୍ପିନାଶକ ମିଶାଇ ସିଞ୍ଚନ କରନ୍ତୁ।
0: ଶୁଣୁଥିଲେ କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ଲାଗି ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଇଛି ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା।

ସଂସ୍କୃତରେ ସମ୍ବାଦ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀରୁ, ଆକାଶବାଣୀ ବାରିପଦା। ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଉଛୁ।

ସକାଳ 7:25 ସାନ୍ତାଳି ଆଖଡ଼ା, ସୁଗମ ସଙ୍ଗୀତ ସକାଳ 7:55, ସକାଳ 8:15 କାର୍ଯ୍ୟକ୍ରମ ହେଲୋ ବାରିପଦା। ଦିନ 12ଟାରେ ରହିଛି ଖଞ୍ଜଣି ଭଜନ, ପରିବେଷଣ କରିବେ ଶିଳ୍ପୀ ମାନଗୋବିନ୍ଦ ରାଉତ ଏବଂ ସାଥୀ କଳାକାର। ଅପରାହ୍ନ 5:30 ଏନ୍ସିଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମ।

ଭକ୍ତି ଗୀତ ସନ୍ଧ୍ୟା ଛଅଟାରେ, ସନ୍ଧ୍ୟା ଛଅଟା ବାଜି ପନ୍ଦର ମିନିଟରେ ସୁଗମ ସଙ୍ଗୀତ। ଆଦିବାସୀ ସଙ୍ଗୀତ କ୍ରମରେ ସାନ୍ତାଳୀ ଗୀତ ରାତି ସାତଟାରେ, ରାତି ସାତଟା ବାଜି ତିରିଶ ମିନିଟରେ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ଆପଣମାନଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ ରାତି ଆଠଟାରେ, ରାତି ଆଠଟା ବାଜି ତିରିଶ ମିନିଟରେ ସୁଗମ ସଙ୍ଗୀତ। ଗୀତ ଅତୀତ ରାତି ଆଠଟା ବାଜି ଚାଳିଶ ମିନିଟରେ, ରାତି ଦଶଟା ବାଜି କୋଡ଼ିଏ ମିନିଟରେ ସୁଗମ ସଙ୍ଗୀତ ଏବଂ ଏକକ କଥା ଏଥିରେ ରହିଛି ରାତି ଦଶଟା ବାଜି ତିରିଶ ମିନିଟରେ, ଆଜି ଏଥିରେ ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୋତା ବନ୍ଧୁ, ଏ ଥିଲା ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ ଟିକେ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଅବପାତ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆଜି ରାତି କିମ୍ବା ଆସନ୍ତାକାଲି ସକାଳ ସୁଦ୍ଧା ବିଶାଖାପଟନମ୍ ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ ଏହା ଅତିକ୍ରମ କରିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି, ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା ଲାଗି ରହିଛି। ବର୍ଷାକୁ ଦୃଷ୍ଟିରେ ରଖି 12 ଜିଲ୍ଲାର ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଆସନ୍ତାକାଲି ପର୍ଯ୍ୟନ୍ତ ସରକାରୀ ସ୍ତରରେ ଛୁଟି ଘୋଷଣା କରାଯାଇଛି। କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ପଶ୍ଚିମ ଓଡ଼ିଶା ସମେତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ, ମୟୂରଭଞ୍ଜ, ପୁରୀ ଓ ନୟାଗଡ଼ ଜିଲ୍ଲାରେ ଗତକାଲିଠାରୁ ବର୍ଷା ଲାଗି ରହିଛି। ଗଭୀର ଅବପାତକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟା ଆଶ୍ରୟସ୍ଥଳଗୁଡ଼ିକରେ 216 ଜଣଙ୍କୁ ସ୍ଥାନାନ୍ତର କରାଯାଇଛି ଏବଂ 943 ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଛି। ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବକୁ ଦୃଷ୍ଟିରେ ରଖି ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ଆସନ୍ତାକାଲି ହେବାକୁ ଥିବା ଉଚ୍ଚ ପ୍ରାଥମିକ ମେଧାବୃତ୍ତି ପରୀକ୍ଷାକୁ ଆସନ୍ତା ଅକ୍ଟୋବର ମାସ 3 ଘୁଞ୍ଚାଇ ଦିଆଯାଇଛି। ଛାତ୍ରଛାତ୍ରୀମାନେ ପୂର୍ବାହ୍ନ 10 ପର୍ଯ୍ୟନ୍ତ ପରୀକ୍ଷା ଦେଇପାରିବେ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି। ରାଜ୍ୟ ସରକାର ପଞ୍ଚାୟତ ପୁନର୍ଗଠନ ଲାଗି ପ୍ରଶାସନିକ ସ୍ତରରେ କୌଣସି ନିୟମାବଳୀ ପ୍ରସ୍ତୁତ କରିନାହାନ୍ତି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଗତକାଲି ବିଧାନସଭାରେ କହିଛନ୍ତି। ମନ୍ତ୍ରୀ ଶ୍ରୀ ନାୟକଙ୍କ ସୂଚନା ଅନୁସାରେ ସହରାଞ୍ଚଳ ସ୍ୱାୟତ୍ତ ଶାସନ ଅନୁଷ୍ଠାନ ସହିତ ସମ୍ମିଶ୍ରଣ ଦ୍ୱାରା ପ୍ରଭାବିତ ଗ୍ରାମପଞ୍ଚାୟତଗୁଡ଼ିକର ଆବଶ୍ୟକ ସ୍ଥଳେ ପୁନର୍ଗଠନ କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥି ଅବସରରେ ବାମନ ଜନ୍ମନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତନୀତି ହୋଇଥିବାରୁ ମଧ୍ୟାହ୍ନ ଧୂପ ପରେ ପ୍ରାୟ ଅପରାହ୍ନ 5 ରାତି 11 ପର୍ଯ୍ୟନ୍ତ 6 ପାଇଁ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଆଜି ମଧ୍ୟ ପବିତ୍ର ସୁନିଆ ପର୍ବ ପାଳନ ହେଉଛି। ଏହି ଅବସରରେ ଗଜପତି ମହାରାଜ ଦିବ୍ୟସିଂ ଦେବଙ୍କର 1434 ସାଲ ଓ 17 ଅଙ୍କ ଆରମ୍ଭ ହେବ। ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥିରେ ସୁନିଆ ପର୍ବ ଦିନ ଗଜପତିଙ୍କର ନୂତନ ଅଙ୍କ ପ୍ରଚଳନର ବିଧି ଥିବାରୁ ଆଜିଠାରୁ ଗଜପତିଙ୍କର ନବବର୍ଷ ବୋଲି ଗଣନା କରାଯାଏ। ଓଡ଼ିଶା ସରକାରଙ୍କ ପକ୍ଷରୁ ବିଦେଶ ଶିକ୍ଷାବୃତ୍ତି ଯୋଜନାରେ ଅନ୍ଲାଇନ୍ ଆବେଦନ ଦାଖଲର ଶେଷ ତାରିଖ ଆସନ୍ତା 30 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଯୋଗ୍ୟ ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀମାନେ ବିଦେଶରେ ସ୍ନାତକୋତ୍ତର ଏବଂ PhD ପାଠ୍ୟକ୍ରମରେ ଅଧ୍ୟୟନ କରିବା ପାଇଁ ଓଡ଼ିଶା ରାଜ୍ୟ ଛାତ୍ରବୃତ୍ତି ପୋର୍ଟାଲ scholarship.odisha.gov.in ଆବେଦନ କରିପାରିବେ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଶହୀଦନଗର ଲୁଣିଆର ଶହୀଦ ସ୍ମୃତିପୀଠରେ ଗତକାଲି ଲୁଣିଆ ଗୁଳିକାଣ୍ଡର 84 ସ୍ମୃତି ଦିବସ ପାଳନ କରାଯାଇଛି। ଏଥିରେ ଉଚ୍ଚଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଇ ଶହୀଦଙ୍କ ସ୍କୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ମୃତିପୀଠର ବିକାଶ ପାଇଁ ରାଜ୍ୟ ସରକାର 10 ଟଙ୍କା ମଞ୍ଜୁର କରିଥିବା ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବସୃଜନ, ଉଦ୍ୟମିତା ଓ ଷ୍ଟାର୍ଟଅପ୍ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରୁ 7 ଶ୍ରେଷ୍ଠ ପ୍ରସ୍ତାବ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ କରାଯାଇଛି। ପ୍ରାଚୀନ ଜ୍ଞାନଧାରା, ମାନବ ଜୀବନ ଏବଂ ପୃଥିବୀ ସହିତ ସମନ୍ୱୟ ରଖି ଚିକିତ୍ସା ଦୃଷ୍ଟିକୋଣକୁ ଆୟୁର୍ବେଦ ପ୍ରସ୍ତୁତ କରିଥାଏ। ମାନବ ଜାତି ଏବଂ ପୃଥିବୀ ପାଇଁ ଆୟୁର୍ବେଦ ସମସ୍ତଙ୍କୁ ଜ୍ଞାନର ଗଭୀର ମୂଲ୍ୟ ବୁଝାଇବା ସହିତ ମନୁଷ୍ୟର ସ୍ୱାସ୍ଥ୍ୟକୁ ପ୍ରକୃତି ସହିତ ସମନ୍ୱୟ ରଖିବା ପାଇଁ ଆୟୁର୍ବେଦ ବାର୍ତ୍ତା ଦେଇଥାଏ। ଆୟୁର୍ବେଦ ଶାରୀରିକ ଓ ମାନସିକ ସନ୍ତୁଳନ ଉପରେ ପର୍ଯ୍ୟବେସିତ। ଏହା ଏକ ଚିକିତ୍ସା ପଦ୍ଧତି ଏବଂ ଜୀବନଶୈଳୀ। ଚଳିତ ବର୍ଷ ଜାତୀୟ ଆୟୁର୍ବେଦ ଦିବସର ବାର୍ତ୍ତା ହେଉଛି ସୁସ୍ଥ ଭବିଷ୍ୟତ ପାଇଁ ଆୟୁର୍ବେଦ। ସାଙ୍କେତିକ ଭାଷା ହେଉଛି ଭାଷାଭିତ୍ତିକ ଓ

0: ସାଂସ୍କୃତିକ ବିବିଧତାର ଏକ ଅଂଶ ବ୍ୟକ୍ତିର ଅଭିବୃଦ୍ଧି ଓ ବିକାଶରେ ସାଙ୍କେତିକ ଭାଷା ଗୁରୁତ୍ୱ ବହନ କରିଥାଏ। 2017 ମସିହାରେ ମିଳିତ ଜାତିସଂଘର ସାଧାରଣ ସଭାରେ ଆଜିର ଦିନକୁ ଆନ୍ତର୍ଜାତିକ ସାଙ୍କେତିକ ଭାଷା ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ଏବଂ 2018 ମସିହାରୁ ଏହି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଆନ୍ତର୍ଜାତିକ ସାଙ୍କେତିକ ଭାଷା ଦିବସର ବାର୍ତ୍ତା ହେଉଛି ବଧିର ଲୋକମାନଙ୍କ ପାଇଁ ମାନବାଧିକାର ଘୋଷଣା। ପୃଥିବୀରେ 7 କୋଟିରୁ ଅଧିକ ମୁକ ଓ ବଧିର ଲୋକ ଅଛନ୍ତି। ସାମୂହିକ ଭାବେ ସେମାନେ 300ରୁ ଅଧିକ ବିଭିନ୍ନ ସାଙ୍କେତିକ ଭାଷା ବ୍ୟବହାର କରିଥାନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ହେଉଛି ଆଲୋଚନା ଜାତୀୟ ଆୟୁର୍ବେଦ ଦିବସ। ଆଲୋଚକ ଡାକ୍ତର ମଦନ ମୋହନ ପାଢ଼ୀ।
2: ଆଜି ହେଉଛି ପବିତ୍ର ଧନ୍ୱନ୍ତରୀ ଜୟନ୍ତୀ। 2016 ମସିହାରୁ ଏହି ଦିନଟିକୁ ଜାତୀୟ ଆୟୁର୍ବେଦ ଦିବସ ରୂପେ ପାଳନ କରାଯାଉଛି। ଆୟୁର୍ବେଦ ବିଶ୍ୱର ପ୍ରାଚୀନତମ ଚିକିତ୍ସା ପଦ୍ଧତି, ଯାହା ପ୍ରାୟ 1000 ଖ୍ରୀଷ୍ଟପୂର୍ବର ଭାରତୀୟ ମହର୍ଷିମାନଙ୍କ ଦ୍ୱାରା ରଚିତ ହୋଇଥିଲା। ଏହା କାୟ ଚିକିତ୍ସା, ଶଲ୍ୟ ଚିକିତ୍ସା ପରି 8 ଅଙ୍ଗରେ ବିଭକ୍ତ କରାଯାଇ ବିଶେଷଜ୍ଞମାନଙ୍କ ଦ୍ୱାରା ଚିକିତ୍ସା କରାଯାଉଥିଲା। ଏହାର ଉଦ୍ଦେଶ୍ୟ ଥିଲା ସୁସ୍ଥ ଲୋକର ସ୍ୱାସ୍ଥ୍ୟ ରକ୍ଷା କରିବା ଏବଂ ରୋଗୀର ରୋଗ ଉପଶମ କରିବା। ମୁଖ୍ୟତଃ ବିଭିନ୍ନ ବୃକ୍ଷଲତାର ଅଂଶବିଶେଷକୁ ନେଇ ଚିକିତ୍ସା କରାଯାଉଥିଲେ ମଧ୍ୟ କେତେକ ଧାତୁ ଏବଂ ଖନିଜ ଦ୍ରବ୍ୟର ଶୋଧନ ତଥା ଭସ୍ମ ତିଆରି କରାଯାଇ ଔଷଧ ଭାବରେ ମଧ୍ୟ ପ୍ରୟୋଗ କରାଯାଏ। ଏହାର ମୂଳଭୂତ ସିଦ୍ଧାନ୍ତ ତ୍ରିଦୋଷ ବା ବାତପିତ କଫ ଏବଂ ସପ୍ତଧାତୁ ଏବଂ ଆମର ଅଗ୍ନି, ଯେଉଁଟାକି ଆମର ଧାତୁ ପରିପାକ କାର୍ଯ୍ୟରେ ସାହାଯ୍ୟ କରେ। ଆମର ଚିକିତ୍ସାରେ ଔଷଧ ସହିତ ଆହାର ଏବଂ ବିହାରର ମଧ୍ୟ ଭୂମିକା ରହିଥିଲା। ବର୍ତ୍ତମାନ ଆଧୁନିକ ଚିକିତ୍ସା ପଦ୍ଧତି ଅନେକ ସଫଳ ଚିକିତ୍ସା ଏବଂ ଶଲ୍ୟକର୍ମ କରିପାରୁଥିଲେ ମଧ୍ୟ କେତେକ ରୋଗର ସଫଳ ଚିକିତ୍ସା ବା ସନ୍ତୋଷଜନକ ଚିକିତ୍ସା ହୋଇପାରୁନାହିଁ। ତେଣୁ ଅନେକ ରୋଗର ସମାଧାନ ଆୟୁର୍ବେଦ ଚିକିତ୍ସା ଦ୍ୱାରା ସମ୍ଭବ। ଅନ୍ୟପକ୍ଷରେ ସମଗ୍ର ପୃଥିବୀରେ ସଂକ୍ରାମକ ରୋଗର ପ୍ରାଦୁର୍ଭାବ କ୍ରମଶଃ କମୁଥିବା ବେଳେ ଜୀବନଶୈଳୀ ବା ଆହାର ବିହାର ଏବଂ ଦୂଷିତ ପର୍ଯ୍ୟାବରଣ ଯୋଗୁଁ ହେଉଥିବା ମଧୁମେହ, ଉଚ୍ଚ ରକ୍ତଚାପ, ମେଦ ରୋଗ, କ୍ୟାନ୍ସର, ହୃଦରୋଗ ପରି ରୋଗ ବଢ଼ିବାରେ ଲାଗିଛି। ଏହା ଭିନ୍ନ ଆୟୁର୍ବେଦ ଚିକିତ୍ସା କୁପ୍ରଭାବ ବିହୀନ, ତେଣୁ ସମଗ୍ର ପୃଥିବୀରେ ଆୟୁର୍ବେଦ ଚିକିତ୍ସାର ଆଦର ବଢ଼ିବାରେ ଲାଗିଛି। ତେଣୁ ସମଗ୍ର ସମାଜରେ ବିଶେଷ କରି ଯୁବାବର୍ଗରେ କିଛି ସଚେତନତା ଆଣିବା ପାଇଁ ଏହି ଜାତୀୟ ଆୟୁର୍ବେଦ ଦିବସ ପାଳନ କରାଯାଉଛି। ଏହି ଦିବସ ପାଳନ ନିମିତ୍ତ ଆମର ଧନ୍ୱନ୍ତରୀ ଜୟନ୍ତୀ ଦିନଟାକୁ ଠିକ୍ କରାଯାଇଛି। କାହିଁକି ନା ଭାରତୀୟ ସଂସ୍କୃତିରେ ବିଷ୍ଣୁଙ୍କର ଅବତାର ବୋଲି ଧନ୍ୱନ୍ତରୀକୁ କୁହାଯାଇଛି, ଯିଏକି ଅମୃତ କଳସ ଏବଂ ଆୟୁର୍ବେଦ ନେଇ ସମୁଦ୍ର ମନ୍ଥନ ସମୟରେ ଉଦ୍ଭବ ହୋଇଥିଲେ। ସେ ପୁଣି କାଶୀରେ ରାଜା ହିସାବରେ ଦିବଦାସ ଧନ୍ୱନ୍ତରୀ ହିସାବରେ ଅବତରିତ ହୋଇଥିଲେ, ଯାହାଙ୍କଠାରୁ ସୁଶ୍ରୁତ ଶିକ୍ଷା ଲାଭ କରି ଶଲ୍ୟ ଚିକିତ୍ସାର ରଚନା କରିଥିଲେ ଏବଂ ପୃଥିବୀର ପ୍ରଥମ ଶଲ୍ୟକ୍ରିୟା ତାଙ୍କ ଦ୍ୱାରା ସମାହିତ ହୋଇଥିଲା। ତେଣୁ ଏହି ଧନ୍ୱନ୍ତରୀ ଜୟନ୍ତୀକୁ ଜାତୀୟ ଆୟୁର୍ବେଦ ଦିବସ ରୂପେ ଗ୍ରହଣ କରାଯାଇଛି ଏବଂ ଭାରତ ସରକାରର ଆୟୁଷ ମନ୍ତ୍ରାଳୟ ଏଥିପାଇଁ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରିଥାନ୍ତି। ବର୍ତ୍ତମାନର ପ୍ରାସଙ୍ଗିକ ସ୍ୱାସ୍ଥ୍ୟ ସମସ୍ୟା କ୍ଷେତ୍ରରେ ଆୟୁର୍ବେଦ ଭୂମିକା ସମ୍ଭୟରେ ଏକ ସଂଗୋଷ୍ଠୀର ଆୟୋଜନ କରିଥାନ୍ତି ଏବଂ ଆୟୁଷ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତିମାନଙ୍କୁ ସମ୍ମାନିତ କରିଥାନ୍ତି ଏବଂ ଏହା ଭିନ୍ନ ବିଭିନ୍ନ ଆୟୁର୍ବେଦ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ହସ୍ପିଟାଲ, ଔଷଧ ନିର୍ମାତା ଏବଂ ସମ୍ବନ୍ଧିତ ସଂସ୍ଥାମାନଙ୍କ ଦ୍ୱାରା ମଧ୍ୟ ଆୟୁର୍ବେଦ ଦିବସ ପାଳିତ ହେଉଛି। ଆମର ଭାରତବର୍ଷରେ ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକ, ବିଶେଷ କରିକି ଗର୍ଭବତୀ ମହିଳା ଏବଂ ଶିଶୁମାନେ କୁପୋଷଣର ଶିକାର ହେଉଛନ୍ତି ଏବଂ ଶିଶୁମାନଙ୍କର ଶାରୀରିକ ଏବଂ ମାନସିକ ବୃଦ୍ଧି ବାଧିତ ହେଉଛି। ଆମର ବୈଶ୍ୱିକ ଯେଉଁ କ୍ଷୁଧା ସୂଚକାଙ୍କ ବା ଗ୍ଲୋବାଲ୍ ହଙ୍ଗର ଇଣ୍ଡେକ୍ସରେ ଭାରତର ସ୍ଥାନ 94 ଏବଂ ପ୍ରାୟ 39% ଶିଶୁ କୁପୋଷଣର ଶିକାର ହେଉଛନ୍ତି। ଏକ ପକ୍ଷରେ ଧନିକ ବର୍ଗରେ ବା ସହରାଞ୍ଚଳରେ ଓଜନ ଅଧିକ ଏବଂ ତାହାର ଉପଦ୍ରବ ଜନିତ ରୋଗ ସୃଷ୍ଟି ହେଉଥିବା ବେଳେ ଅନ୍ୟପକ୍ଷରେ କୁପୋଷଣ ଜନିତ ରୋଗ ସୃଷ୍ଟି ହେଉଛି। ତେଣୁ ଏ କ୍ଷେତ୍ରରେ ବହୁତ ଶସ୍ତା ଏବଂ ସୁଲଭ ଉପାୟରେ ଆୟୁର୍ବେଦ ପଦ୍ଧତି ଅବଲମ୍ବନ କରିକି ଆମେ କୁପୋଷଣରୁ ବଞ୍ଚିପାରିବା। ତେଣୁ ଆୟୁର୍ବେଦରେ ବିଭିନ୍ନ ଖାଦ୍ୟ ପଦାର୍ଥକୁ ବିଭିନ୍ନ ବର୍ଗରେ ବିଭକ୍ତ କରାଯାଇଛି, ଯେମିତି ଶୁକଧାନ୍ୟ ବର୍ଗ, ଧାନ, ଚାଉଳ, ଗହମ, ସମିଧାନ୍ୟ ବର୍ଗରେ ଯେତେ ଡାଲି ଜାତୀୟ, ମୁଗ, ହରଡ଼, ମଟର ଆଦି ରହିଲା, ପତ୍ର ଶାଗ, ପୁଷ୍ପ ଶାଗ, ଫଳ ଶାଗ, ପନିପରିବା ରହିଲା, ଏସବୁର କ'ଣ ଗୁଣ ରହିଛି ସେଗୁଡ଼ିକ ପଥ୍ୟ ଭାବରେ ବର୍ଣ୍ଣନା ହୋଇଛି। ଏଗୁଡ଼ିକ ଅଧିକ ଖାଇଲେ ବା କେଉଁ ଖାଦ୍ୟ ଖାଇଲେ ରୋଗ ହେବ ସେ ବିଷୟରେ ମଧ୍ୟ ବର୍ଣ୍ଣନା ରହିଛି। ଆୟୁର୍ବେଦର ବର୍ଣ୍ଣନା ଅନୁସାରେ ଆମେ ସବୁ ଜିନିଷ ଭାତ, ଗହମ, ରୁଟି ସହିତ ପନିପରିବା, ଡାଲି, କ୍ଷୀର ଏବଂ ଦୁଗ୍ଧଜାତ ପଦାର୍ଥ, ମାଛ, ମାଂସ, ଅଣ୍ଡା, ଯେଉଁମାନେ ଆମିଷାଶୀ ସେମାନେ ସବୁ ମିଶାଇକି ସେବନ କରିବା ଉଚିତ। ଆହୁରି ମଧ୍ୟ କୁହାଯାଇଛି, ଯଦି ଶିଶୁଟିଏ ଅଛି ତାକୁ ଭଲ ରକମ କ୍ଷୀର ହେଉନି, ତାହେଲେ ଯେଉଁ ପ୍ରସୂତା ମା ସେ ଯଦି କଳମ ଶାଗ ବା ଅମୃତଭଣ୍ଡା ଲାଉ ଏକୁ ଖାଏ ତାହେଲେ କ୍ଷୀର ପର୍ଯ୍ୟାପ୍ତ ହୁଏ। ତେଣୁ ତାକୁ ମଧ୍ୟ ସେ ସମୟରୁ ପୋଷଣ ପ୍ରତି ଧ୍ୟାନ ଦେବା ଉଚିତ ଏବଂ ପୋଷଣ ପରେ ପିଲାଟି ଯେତେବେଳେ କ୍ରମଶଃ ବଡ଼ ହେଉଛି ତାକୁ ଆମେ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବାକୁ ଦେଉଛୁ। ଆୟୁର୍ବେଦ ପଦ୍ଧତିରେ ଆମର ପ୍ରତ୍ୟେକ ଖାଦ୍ୟ 6 ରସ ବିଶିଷ୍ଟ, ଯଥା ମଧୁର ବା ମିଠା, ଅମ୍ଳ ହେବା ଖଟା, ଲବଣ ବା ଲୁଣିଆ।

0: ଅପୁ ବା ରାଗ, ତିକ୍ତ ବା ପିତା ଏବଂ କଷାୟ ବା କଷାରସ। ତେଣୁ ସବୁଦିନେ ମନୁଷ୍ୟ ଏଇ ସବୁ ଛଅଟି ରସକୁ ମିଶେଇକି କିଛି ନା କିଛି ଖାଦ୍ୟ ଖାଇବା ଉଚିତ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା ଜାତୀୟ ଆୟୁର୍ବେଦ ଦିବସ। ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ମଦନ ମୋହନ ପାଢ଼ୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭଦୋଦରା ସ୍ଥିତ ମହାରାଜ ସୟାଜୀରାଓ ବିଶ୍ୱବିଦ୍ୟାଳୟର 75ତମ ସମାବର୍ତ୍ତନ ଉତ୍ସବରେ ଆଜି ଯୋଗଦେବେ ରାଷ୍ଟ୍ରପତି। ଭାରତ କାନାଡ଼ା ବାଣିଜ୍ୟିକ ସହଯୋଗ ଆଲୋଚନା ତ୍ୱରାନ୍ୱିତ ହୋଇଛି କହିଲେ କାନାଡ଼ା ପ୍ରଧାନମନ୍ତ୍ରୀ। ବ୍ୟବସାୟ କ୍ଷେତ୍ରକୁ ଅଧିକ ସହଜ କରିବା ଲକ୍ଷ୍ୟ ନେଇ ଦେଶର ପ୍ରମୁଖ ସହରଗୁଡ଼ିକରେ ସ୍ଥାପନ କରାଯିବ ସମନ୍ୱିତ ବାଣିଜ୍ୟ ଓ ଶାଖା କାର୍ଯ୍ୟାଳୟ। ଦେଶବ୍ୟାପୀ ଆଜି ପାଳନ କରାଯାଉଛି 11ତମ ଆୟୁର୍ବେଦ ଦିବସ ଏବଂ ଅବପାତ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭଦୋଦରାସ୍ଥିତ ମହାରାଜ ସୟାଜୀରାଓ ବିଶ୍ୱବିଦ୍ୟାଳୟର 75ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଗ୍ଲୋବାଲ୍ ସ୍ପିରିଚୁଆଲ୍ ପ୍ୟାଲେସ୍ ଉଦ୍ଘାଟନ କରିବା ସହ ବ୍ରହ୍ମକୁମାରୀ ସଂସ୍ଥାର ଏକ ଅଭିଯାନର ମଧ୍ୟ ଆଜି ରାଷ୍ଟ୍ରପତି ଶୁଭାରମ୍ଭ କରିବାର କାର୍ଯ୍ୟସୂଚୀ ରହିଛି। ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତି 12,600 ଅଧିକ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିବେ। ସ୍ନାତକ ତଥା ସ୍ନାତକୋତ୍ତର ପାଠ୍ୟକ୍ରମରେ ଉତ୍କର୍ଷ ପ୍ରତିପାଦନ କରିଥିବା 201 ଜଣ ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତି ସ୍ୱର୍ଣ୍ଣପଦକ ପ୍ରଦାନ କରିବେ। ସମାବର୍ତ୍ତନ ଉତ୍ସବ ପରେ ରାଷ୍ଟ୍ରପତି ବ୍ରହ୍ମକୁମାରୀ ସଂସ୍ଥାର ଗ୍ଲୋବାଲ୍ ସ୍ପିରିଚୁଆଲ୍ ପ୍ୟାଲେସ୍ ରିଟ୍ରିଟ୍ ସେଣ୍ଟର୍ର ଉଦ୍ଘାଟନ କରିବେ। ଏହି ଅବସରରେ ରାଷ୍ଟ୍ରପତି ବିଶ୍ୱ ନବୀକରଣ ପାଇଁ ଆଧ୍ୟାତ୍ମିକ ଜାଗରଣ ଶୀର୍ଷକ ଏକ ଅଭିଯାନର ମଧ୍ୟ ଉଦ୍ଘାଟନ କରିବେ। ବିକଶିତ ଭାରତ ପାଇଁ ଯୁବବର୍ଗ, ରାଷ୍ଟ୍ର ନିର୍ମାଣ ପାଇଁ ଆଭ୍ୟନ୍ତରୀଣ ଶକ୍ତି ଜାଗରଣ ପ୍ରସଙ୍ଗ ଆଧାରିତ ଏକ କାର୍ଯ୍ୟକ୍ରମର ମଧ୍ୟ ରାଷ୍ଟ୍ରପତି ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଏକତାନଗରଠାରେ ଗତ ସନ୍ଧ୍ୟାରେ ରାଷ୍ଟ୍ରପତି 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଅବସରରେ ଦେଶର ସାଂସ୍କୃତିକ ଐତିହ୍ୟକୁ ସଶକ୍ତ କରିବାରେ ଭାରତୀୟ ସିନେମାର ଗୁରୁତ୍ୱପୂର୍ଣ୍ଣ ଅବଦାନ ଉପରେ ସେ ଆଲୋକପାତ କରିଛନ୍ତି। ଚଳଚ୍ଚିତ୍ର ବିଭିନ୍ନ ଅଞ୍ଚଳରେ ଜନସମ୍ପର୍କ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବୋଲି ରାଷ୍ଟ୍ରପତି କହିଛନ୍ତି। ଭାରତ କାନାଡ଼ା ବାଣିଜ୍ୟିକ ସହଯୋଗ ନେଇ ଆଲୋଚନା ତ୍ୱରାନ୍ୱିତ ହୋଇଛି। ଆସନ୍ତା ଡିସେମ୍ବର ମଧ୍ୟଭାଗ ସୁଦ୍ଧା G20 ସମ୍ମିଳନୀ ଅବସରରେ ଏହା ଚୂଡ଼ାନ୍ତ ରୂପରେଖ ନେବ ବୋଲି କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନେ କହିଛନ୍ତି। ସେ କହିଛନ୍ତି G20 ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାନାଡ଼ା ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ତେବେ ଗସ୍ତର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇନାହିଁ। ନ୍ୟୁୟର୍କରେ ଜାତିସଂଘ ସାଧାରଣ ପରିଷଦ ବୈଠକ ଅବସରରେ ଗତକାଲି ନୂଆଦିଲ୍ଲୀଠାରେ ଗଣମାଧ୍ୟମ ସହ ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ଶ୍ରୀ କାର୍ନେ ଏହା କହିଛନ୍ତି। December 14 ଓ 15 ତାରିଖରେ ମିଆମିଠାରେ G20 ଶିଖର ସମ୍ମିଳନୀ ଆୟୋଜିତ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଆସନ୍ତା ଦଶନ୍ଧି ମଧ୍ୟରେ କାନାଡ଼ା ପ୍ରଧାନମନ୍ତ୍ରୀ ଶ୍ରୀ କାର୍ନେ ଅଣ ଆମେରିକୀୟ ବାଣିଜ୍ୟ କାରବାରକୁ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳରେ କାନାଡ଼ା ଏବଂ ଆମେରିକା ମଧ୍ୟରେ ସମ୍ପର୍କରେ ଅବନତି ଦୃଷ୍ଟିରୁ ଶ୍ରୀ କାର୍ନେ ଆମେରିକା ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ପ୍ରୟାସ କରୁଛନ୍ତି। ଏଥିପାଇଁ ଭାରତ ସହ ବାଣିଜ୍ୟ କାରବାରକୁ ବୃଦ୍ଧି କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ମାସରେ ଭାରତ ଓ କାନାଡ଼ା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ନେଇ ଆଲୋଚନା ଆରମ୍ଭ କରିଥିଲେ। ଚଳିତ ବର୍ଷ ଶେଷ ସୁଦ୍ଧା ଏହାକୁ ଚୂଡ଼ାନ୍ତ କରିବା ନେଇ ଉଭୟ ଦେଶ ସହମତ ହୋଇଛନ୍ତି। ଦେଶର ପ୍ରମୁଖ ସହରଗୁଡ଼ିକରେ ସମନ୍ୱିତ ବାଣିଜ୍ୟ ଓ ଶିଳ୍ପ କାର୍ଯ୍ୟାଳୟର ଶାଖା ପ୍ରତିଷ୍ଠା କରିବାକୁ ସରକାର ବିଚାର କରୁଛନ୍ତି। ଏହାଦ୍ୱାରା ବ୍ୟବସାୟ କ୍ଷେତ୍ର ଅଧିକ ସହଜ ଓ ସୁଗମ ହୋଇପାରିବ ବୋଲି ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି। ନୂଆଦିଲ୍ଲୀରେ ଗତକାଲି ଶିଳ୍ପ ଓ ଅନ୍ତଃଦେଶୀୟ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ ଦ୍ୱାରା ଆୟୋଜିତ ଏକ କର୍ମଶାଳାରେ ମନ୍ତ୍ରୀ ଶ୍ରୀ ଗୋଏଲ ଏହି ସୂଚନା ଦେଇଛନ୍ତି। ଆଧୁନିକ ପ୍ରଯୁକ୍ତି ବିଦ୍ୟା ଉପଯୋଗ ତଥା କ୍ଷେତ୍ରୀୟ ସ୍ତରରେ ରପ୍ତାନୀ ସୁବିଧାକୁ ଅଧିକ ସୁଦୃଢ଼ କରିବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି। ସମନ୍ୱିତ ଶାଖା କାର୍ଯ୍ୟାଳୟ ପ୍ରତିଷ୍ଠା ହେବା ଦ୍ୱାରା ବ୍ୟବସାୟ ପାଇଁ ସମସ୍ତ ସୁବିଧା ଗୋଟିଏ ସ୍ଥାନରେ ଉପଲବ୍ଧ ହୋଇପାରିବ ବୋଲି ଶ୍ରୀ ଗୋଏଲ କହିଛନ୍ତି। ଏହି ଅବସରରେ ଶ୍ରୀ ଗୋଏଲ ବାଣିଜ୍ୟ ସହଯୋଗ ବୃଦ୍ଧି ଲକ୍ଷ୍ୟ ନେଇ ଏକ ଡିଜିଟାଲ ପ୍ଲାଟଫର୍ମ ବିକାଶ କରାଯିବା ଉପରେ ଘୋଷଣା କରିଛନ୍ତି। ବିଭିନ୍ନ ଦେଶ ସହ ରହିଥିବା ବାଣିଜ୍ୟ ଚୁକ୍ତି ଏବଂ ଏହାର ସୁଫଳ ଉପରେ ଏହି ପ୍ଲାଟଫର୍ମରେ

ଉପଲବ୍ଧ ହୋଇପାରିବ। କର୍ମଶାଳାରେ ବିଭିନ୍ନ ଶିଳ୍ପ ସଂଘ ବାଣିଜ୍ୟ ସଂଗଠନଗୁଡ଼ିକର ପ୍ରତିନିଧି ଏକତ୍ରିତ ହୋଇ ବ୍ୟବସାୟ ସହଜତା କ୍ଷେତ୍ର ଉପରେ ମତ ବିନିମୟ କରିଛନ୍ତି। ଏଥିରେ ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ ଯୋଗ ଦେଇଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶବ୍ୟାପୀ ଆଜି ଏକାଦଶତମ ଆୟୁର୍ବେଦ ଦିବସ ପାଳନ କରାଯାଉଛି। ଆୟୁର୍ବେଦ ଚିକିତ୍ସା ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ପ୍ରତିବର୍ଷ ସେପ୍ଟେମ୍ବର ମାସ 23 ତାରିଖରେ ଏହି ଦିବସ ପାଳନ କରାଯାଉଛି। ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆଜି ମହାରାଷ୍ଟ୍ରର ନାଗପୁରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆସନ୍ତାକାଲିର ସୁସ୍ଥତା ପାଇଁ ଆୟୁର୍ବେଦ ପ୍ରସଙ୍ଗ ଆଧାରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ବିଭିନ୍ନ ଆୟୁର୍ବେଦ ପ୍ରତିଷ୍ଠାନ ଏବଂ ଆୟୁର୍ବେଦ କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ବିଶେଷଜ୍ଞ ଏବଂ ଅଂଶୀଦାର ଅଂଶଗ୍ରହଣ କରିବେ। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଆୟୁର୍ବେଦ ଆଧାରିତ ଜ୍ଞାନ ଆଦାନ ପ୍ରଦାନ ତଥା ସହଯୋଗ ବୃଦ୍ଧି ନେଇ ଏହି କାର୍ଯ୍ୟକ୍ରମ ଏକ ମଞ୍ଚ ପ୍ରଦାନ କରିବ। ଆୟୁର୍ବେଦ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ତଥା ସାର୍ବଜନୀନ କଲ୍ୟାଣକୁ ତ୍ୱରାନ୍ୱିତ କରିବାରେ ଗବେଷଣା ଏବଂ ନବସୃଜନକୁ ପ୍ରାଥମିକତା ପ୍ରଦାନ କରି ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି। ମନ୍ତ୍ରଣାଳୟ ପକ୍ଷରୁ ଏହି ଅବସରରେ ଆୟୁଷ ସେବା କ୍ଷେତ୍ର ଉପରେ ଆଧାରିତ ଏକ ରିପୋର୍ଟ ଉପସ୍ଥାପନ କରାଯିବ। ଆନ୍ତର୍ଜାତିକ ସ୍ତରରେ ବୃଦ୍ଧି ପାଉଥିବା ଭୂ ରାଜନୈତିକ ଉତ୍ତେଜନା, ଆର୍ଥିକ କ୍ଷେତ୍ର ଆହ୍ୱାନ ଏବଂ ଜଳବାୟୁ ପରିବର୍ତ୍ତନ ଜନିତ ପରିସ୍ଥିତିର ମୁକାବିଲା ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗୁରୁତ୍ୱ ଆରୋପ କରିଛନ୍ତି। ଏଥିପାଇଁ ସେ ଦକ୍ଷିଣ ବିଶ୍ୱ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଅଧିକ ସହଯୋଗ ବୃଦ୍ଧି ନେଇ ଆହ୍ୱାନ ଦେଇଛନ୍ତି। ନ୍ୟୁୟର୍କଠାରେ ଗତକାଲି 81ତମ ଜାତିସଂଘ ସାଧାରଣ ସଭା ପରିଷଦର ଦକ୍ଷିଣ ରାଷ୍ଟ୍ର ବୈଠକରେ ଯୋଗଦେଇ ଡକ୍ଟର ଜୟଶଙ୍କର ଏହା କହିଛନ୍ତି। ସେ କହିଛନ୍ତି ବୈଷୟିକ ସ୍ତରରେ ବୃଦ୍ଧି ପାଉଥିବା ସଂଘର୍ଷ, ଯୋଗାଣ ଶୃଙ୍ଖଳ ଏବଂ ବାଣିଜ୍ୟ କ୍ଷେତ୍ର ଆହ୍ୱାନ, ନିବେଶ କ୍ଷେତ୍ରରେ ନିରନ୍ତରତା ହ୍ରାସ, ବୃଦ୍ଧି ପାଉଥିବା ଋଣ ଏବଂ ଆର୍ଥିକ କ୍ଷେତ୍ରଗୁଡ଼ିକରେ ସୃଷ୍ଟି ହେଉଥିବା ସମସ୍ୟାକୁ ଚିହ୍ନଟ କରାଯାଇଛି। ଦକ୍ଷିଣ ବିଶ୍ୱ ରାଷ୍ଟ୍ରଗୁଡ଼ିକ ମିଳିତ ଭାବେ ଏହି କ୍ଷେତ୍ରରେ କାର୍ଯ୍ୟ କରିବାକୁ ଡକ୍ଟର ଜୟଶଙ୍କର ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ପ୍ରାକୃତିକ ଚାଷ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। ଜଳବାୟୁ ପରିବର୍ତ୍ତନ ଜନିତ ଆହ୍ୱାନର ପ୍ରତିରୋଧୀ ଏବଂ ନିରନ୍ତର କୃଷି ପାଇଁ ସରକାର ପ୍ରାକୃତିକ କୃଷିକୁ ଏକ ଜାତୀୟ ମିଶନ ଭାବେ ବିବେଚନା କରିଛନ୍ତି। ଜାତୀୟ ପ୍ରାକୃତିକ କୃଷି ମିଶନ ଗତ 2024 କାର୍ଯ୍ୟକ୍ଷମ କରାଯାଇଛି। ଏଥିପାଇଁ 2481 କୋଟି ଟଙ୍କାର ବ୍ୟୟଟକଳ ଧାର୍ଯ୍ୟ ହୋଇଛି। ପଶୁପାଳନ, ଫସଲ ବିବିଧତା ଏବଂ ପାରମ୍ପରିକ ଜ୍ଞାନ ଆଧାରିତ କୃଷି କ୍ଷେତ୍ରକୁ ସମନ୍ୱିତ ରାସାୟନିକ ପ୍ରଭାବରୁ ମୁକ୍ତ କରିବା ଲକ୍ଷ୍ୟ ନେଇ ଏହି ମିଶନ କାର୍ଯ୍ୟକାରୀ ହେଉଛି। ଗତ ଆର୍ଥିକ ବର୍ଷରେ 10 ଲକ୍ଷ ହେକ୍ଟରରୁ ଅଧିକ ଜମିକୁ ସାମିଲ କରି ମିଶନ ଅଧୀନରେ 18,000 ଅଧିକ କ୍ଲଷ୍ଟର ଗଠନ କରାଯାଇଥିଲା। ଏଥିରେ 20 ଲକ୍ଷରୁ ଅଧିକ ଚାଷୀ ସାମିଲ ହୋଇଥିଲେ। ପ୍ରାକୃତିକ କୃଷିର ସ୍ଥାୟିତ୍ୱକୁ ଅଧିକ ସଶକ୍ତ ତଥା ନିରନ୍ତର କରିବାରେ ଏହି ପଦକ୍ଷେପ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। ଏସିଆନ୍ କ୍ରୀଡ଼ା ପ୍ରତିଯୋଗିତାର ଚତୁର୍ଥ ଦିନରେ ଭାରତୀୟ ଖେଳାଳି ବିଭିନ୍ନ ବର୍ଗରେ ତାଙ୍କ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିବେ। ଜାପାନର ଆଇଚି ନାଗୱାଠାରେ ଆୟୋଜିତ ହେବାକୁ ଥିବା କ୍ରୀଡ଼ା ପ୍ରତିଯୋଗିତାରେ ଆଜି ମନୁ ଭାକର ଏବଂ ମୀରାବାଇ ଚାନୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ମହିଳା 10 ମିଟର ଏୟାର ପିସ୍ତଲ ପ୍ରତିଯୋଗିତାରେ ମନୁ ଭାକରଙ୍କ ସହ ସୁରୁଚି ସିଂ ଏବଂ ଇଶା ସିଂ ମଧ୍ୟ ଅଂଶଗ୍ରହଣ କରିବେ। ଏହି 3 ଜଣ 10 ମିଟର ଏୟାର ପିସ୍ତଲ ରାଇଫଲ ଦଳଗତ ପ୍ରତିଯୋଗିତାରେ ମଧ୍ୟ ଅଂଶଗ୍ରହଣ କରିବେ। ମହିଳା 49 କିଲୋଗ୍ରାମ ଭାର ଉତ୍ତୋଳନ ଫାଇନାଲ ପର୍ଯ୍ୟାୟକୁ ମୀରାବାଇ ଚାନୁ ଉନ୍ନୀତ ହୋଇଛନ୍ତି। ଆଜି ଫାଇନାଲ ପ୍ରତିଯୋଗିତା ଅନୁଷ୍ଠିତ ହେବ। ବ୍ୟାଡମିଣ୍ଟନ ବର୍ଗରେ ଭାରତୀୟ କ୍ରୀଡ଼ାବିତ୍ ଲକ୍ଷ୍ୟ ସେନ୍ ଏବଂ ଭାରତୀୟ ପୁରୁଷ ଦଳ ଆଜି ସେମିଫାଇନାଲ ପର୍ଯ୍ୟାୟରେ ଚୀନ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ। ଉଷୁ ପ୍ରତିଯୋଗିତାରେ ରୋସିବିନା ଦେବୀ ମହିଳା 60 କିଲୋଗ୍ରାମ ବର୍ଗରେ ଇଣ୍ଡୋନେସିଆ ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ସେମିଫାଇନାଲ ମ୍ୟାଚ୍ ଖେଳିବେ। ହକି ପ୍ରତିଯୋଗିତାରେ ଭାରତର ପୁରୁଷ ଓ ମହିଳା ଦଳ ଏବଂ କବାଡ଼ିରେ ଆଜି ଭାରତୀୟ ଖେଳାଳି ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଖେଳିବ। ପାଣିପାଗ ଓଡ଼ିଶା ସମେତ ଛତିଶଗଡ଼, ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ପଶ୍ଚିମ କେନ୍ଦ୍ରୀୟ ଏବଂ ତତ୍ସଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଅବପାତ ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଆଡ଼କୁ ଗତି କରି ଆଜି ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଆଜି ମଧ୍ୟରାତ୍ରିରୁ ଆସନ୍ତାକାଲି ସକାଳ ମଧ୍ୟରେ ବିଶାଖାପାଟଣା ଓ ଗୋପାଳପୁର ମଧ୍ୟବର୍ତ୍ତୀ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ

ଆଜି ଏବଂ ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭଦୋଦରା ସ୍ଥିତ ମହାରାଜ ସୟାଜୀରାଓ ବିଶ୍ୱବିଦ୍ୟାଳୟର 75ତମ ସମାବର୍ତ୍ତନ ଉତ୍ସବରେ ଆଜି ଯୋଗଦେବେ ରାଷ୍ଟ୍ରପତି। ଭାରତ କାନାଡ଼ା ବାଣିଜ୍ୟିକ ସହଯୋଗ ଆଲୋଚନା ତ୍ୱରାନ୍ୱିତ ହୋଇଛି କହିଲେ କାନାଡ଼ା ପ୍ରଧାନମନ୍ତ୍ରୀ। ବ୍ୟବସାୟ କ୍ଷେତ୍ରକୁ ଅଧିକ ସହଜ କରିବା ଲକ୍ଷ୍ୟ ନେଇ ଦେଶର ପ୍ରମୁଖ ସହରଗୁଡ଼ିକରେ ସ୍ଥାପନ କରାଯିବ ସମନ୍ୱିତ ବାଣିଜ୍ୟ ଓ ଶିଳ୍ପ ଶାଖା କାର୍ଯ୍ୟାଳୟ। ଦେଶବ୍ୟାପୀ ଆଜି ପାଳନ କରାଯାଉଛି 11ତମ ଆୟୁର୍ବେଦ ଦିବସ ଏବଂ ଅବପାତ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି। ସମ୍ବାଦ ଶେଷ ହେଲା।

ଓଡ଼ିଆରେ ସମ୍ବାଦ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକରୁ। ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଚକେ। ସମୟ ସକାଳ 7:25 ପ୍ରଚାର କରୁଛୁ ସାନ୍ତାଳି ଆଖଡ଼ା କାର୍ଯ୍ୟକ୍ରମ। ଉପସ୍ଥାପନାରେ ମହେନ୍ଦ୍ରନାଥ ମୁର୍ମୁ। କାର୍ଯ୍ୟକ୍ରମ ସାନ୍ତାଳି ଆଖଡ଼ା।

ଏଥି ସହିତ ଶେଷ ହେଲା ସାନ୍ତାଳି ଆଖଡ଼ା କାର୍ଯ୍ୟକ୍ରମ। ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ସୁଗମ ସଙ୍ଗୀତ, ଗାଇଛନ୍ତି ଶିଳ୍ପୀ ବାବୁଲ ସୁପ୍ରିୟ, ଅରୁଣ ମନ୍ତ୍ରୀଙ୍କ ରଚନା।

ଶିଳ୍ପୀ ବାବୁଲ ସୁପ୍ରିୟଙ୍କ କଣ୍ଠରେ ଶୁଣିଲେ ସୁଗମ ସଙ୍ଗୀତ, ଅରୁଣ ମନ୍ତ୍ରୀଙ୍କ ରଚନା। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

0: କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀରୁ, ଆକାଶବାଣୀ ବାରିପଦା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗା ହର୍ଜ ଚୁକେ। ସମୟ ସକାଳ 8:15 ପ୍ରଚାର କରୁଛୁ କାର୍ଯ୍ୟକ୍ରମ ହେଲୋ ବାରିପଦା। ଉପସ୍ଥାପନରେ ଅଶୋକ କୁମାର ଦତ୍ତ। କାର୍ଯ୍ୟକ୍ରମ ହେଲୋ ବାରିପଦା ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ।
1: ମହଙ୍ଗା ଯୋଗକୁ ଇଲେକ୍ଟ୍ରି ବିଲ୍ ଭାରି ଟେନସନ୍ ଦଉଛି।
2: କାହିଁ ତୁ ଜାଣିନୁ, ସରକାରଙ୍କ ପିଏମ୍ ସୂର୍ଯ୍ୟଘର ୟୁଏଲ୍ଏ ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ। 1 କିଲୋୱାଟ୍ ଘରୋଇ ଉପଭୋକ୍ତା ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଅଧିକ ଜାଣିବା ପାଇଁ TPNODL ଅଫିସ ନହେଲେ ଗ୍ରାହକ ସେବା ନମ୍ବର 1800-3456-718 କିମ୍ବା 1912ରେ ଯୋଗାଯୋଗ କର।
3: ହଁ ଭାଇ, କାହାର ଚାଲ ହଉ,
4: ଖରା ପାଣି ପବନ ସବୁ ସମାଧାନ କରତେ ହଉ।
3: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
4: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନ ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
3: କେଠେ ମିଳୁଛି ଏତେ ସୁବିଧା
4: ଜାଣିନ କି? ବାରିପଦାର ଅତି ପରିଚିତ ଦୋକାନ ପରା।
5: ଠିକଣା ହଉଛି ମେସର୍ସ ବାବୁଲା ଅଗରୱାଲା, ମେନ୍ ଟ୍ରାଫିକ ସ୍କୋୟାର, 3 କୁଣିଆ ଛକ, ବାରିପଦା।
3: ତାହେଲେ ଯିବା ନା କି କହୁଛ?
4: ଚାଲ।
6: ବିଜୁଳି ବିଲ୍ ନେଇ ଚିନ୍ତିତ କି? ଆଉ ନୁହଁ, ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନାରେ ଘର ଛାତରେ ସୋଲାର ପ୍ୟାନେଲ ବସାନ୍ତୁ ଏବଂ ମାସିକ 300 ୟୁନିଟ୍ ପର୍ଯ୍ୟନ୍ତ ସଞ୍ଚୟ କରନ୍ତୁ। ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ସୁବିଧା ମଧ୍ୟ ରହିଛି। ସବୁଜ ବି ସଞ୍ଚୟ ବି ଆଜି ହିଁ ନିକଟସ୍ଥ TPNODL କାର୍ଯ୍ୟାଳୟ କିମ୍ବା 1800-3456-718ରେ ଯୋଗାଯୋଗ କରନ୍ତୁ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା TPNODL।
7: ସଦାଙ୍କ ହୃଦୟର ସ୍ୱର, ମନବୀଣାର ଝଙ୍କାର, ହେଲୋ ବାରିପଦା, ହେଲୋ।

0: ହ୍ୟାଲୋ।
1: ଆଜ୍ଞା ନମସ୍କାର।
0: ନମସ୍କାର
1: ଆଜ୍ଞା, ବରଗଡ଼ରୁ ସ୍ୱର୍ଣ୍ଣପ୍ରଭା କହୁଛି।
0: ହଁ ସ୍ୱର୍ଣ୍ଣପ୍ରଭା ଭଉଣୀ, କେମିତି ଅଛନ୍ତି ପ୍ରଥମେ କହିଦିଅନ୍ତୁ।
1: ଆଜ୍ଞା ମୁଁ ଭଲ ଅଛି। ଆଜ୍ଞା ସବୁ ଭଲ ଅଛି। ଆଉ ପ୍ରଥମେ ଆପଣଙ୍କୁ ଆମ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଜୁହାର। ଆଜ୍ଞା
0: ଆପଣଙ୍କୁ ମଧ୍ୟ ସମାନ ଭାବରେ ନୂଆଖାଇ ଜୁହାର।
1: ଆଜ୍ଞା, ଆଉ ଶୁଣୁଥିବା ସବୁ ଶ୍ରୋତା ଭାଇ ଭଉଣୀ ମାନଙ୍କୁ, ଆପଣଙ୍କର ବାରିପଦାର ବି ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଅଭିନନ୍ଦନ। ଆଉ ଯେହେତୁ ନୂଆଖାଇ ସରିଯାଇଛି, ତଥାପି ସମସ୍ତଙ୍କୁ ଜୁହାର କରୁଛି। ଆଜ୍ଞା,
0: ନୂଆଖାଇ ସାରା ଓଡ଼ିଶାରେ ସମସ୍ତେ ନୂଆଖାଇକୁ ପସନ୍ଦ କରୁଛନ୍ତି, ଭଲ ପାଉଛନ୍ତି। ଏବଂ ନୂଆଖାଇରେ ଯେଉଁ ଭ୍ରାତୃତ୍ୱ ଭାବ, ଯେଉଁ ସଦ୍ଭାବ ବିଚରିତ ହୁଏ, ସେଇଟା ହଉଛି ନିଶ୍ଚିତ ଭାବରେ ଆମେ ମଧ୍ୟ ଅନୁଭବ କରୁଛୁ।
1: ଆଜ୍ଞା ନିଶ୍ଚିତ, ଆମ ଏଇ ନୂଆଖାଇ ପର୍ବ ପରମ୍ପରା, ଭାଇଚାରା, ଏକତାର ପର୍ବ,
0: ନିଶ୍ଚିତ।
1: ମାଟି ଆଉ ଆମ

0: କୃଷିର ବି ପର୍ବ, ଯେମିତି ଚାଷୀ ଭାଇମାନଙ୍କ ଏଇଟା କୃଷି ଭିତ୍ତିକ ପର୍ବ, ତ ଚାଷୀ ଭାଇମାନେ ଯୋଉ ନୂଆ ଫସଲ ଅମଳ କରନ୍ତି ସେଇଟା ପ୍ରଥମ କରି ନିଜର ଇଷ୍ଟ ଦେବା ଦେବୀ ମାନଙ୍କ ଠାରେ ଲାଗେ। ସବୁ ଯାହାର ଯୋଉ ଇଷ୍ଟ ଦେବୀ ଅଛନ୍ତି ଗାଁର ସମସ୍ତଙ୍କ ପାଖରେ ପ୍ରଥମ ଲାଗେ। ତାପରେ ସମସ୍ତେ ଆମେ ପରିବାର ସହିତ ମିଶିକି ନୂଆ ଖାଉ। ଆଜ୍ଞା,
1: ଆଚ୍ଛା, ଆପଣ ତେବେ ନୂଆ ଖାଇଛନ୍ତି?
0: ଆଜ୍ଞା, ନିଶ୍ଚିତ।
1: ଠିକ ଅଛି, ତେବେ କହିଦିଅନ୍ତୁ କଣ ଶୁଣେଇବା ହେଲୋ ଅର୍ପିତ କାର୍ଯ୍ୟକ୍ରମରୁ।
0: ସମ୍ବଲପୁରୀରେ ଆମ ନୂଆଖାଇ ଉପରେ ବିପଦ ପଡିବି କି କବିତା?
1: ନିଶ୍ଚିତ କୁହନ୍ତୁ।
0: ଆମ ସିଘା ତିହାର ନୂଆଖାଇ ସୋସଲ ମାଟିର ବଡ଼ଖା ତିହାର ପଡ଼ସି ଭୁଦ ମାସେ ଏଡ଼େ ସରାଗେ ପୂଜା କରସୁ ମା ସମଲେଇ ପାସେ ମା ସମଲେଇ ପାସେ ନୂଆ ଧାନ ନୂଆ ଚାଉଲ କେ କେଡ଼େ ଗହ ଗହ ମନେ ଦଶାର ପୁଅଟି ପୂଜା କରସି ମା ସମଲେଇ ଠାନେ ମା ସମଲେଇ ଠାନେ ନୂଆ ଖାଇ ସାରି ବଡ଼ ମାନଙ୍କୁ ମାରସୁ ଆମେ ମୁଡ଼ିଆ ଇଟା ତ ଆମର ତିହାର ଲାଗ୍ସି କେନ୍ତା ବଢ଼ିଆ ଲାଗ୍ସି କେନ୍ତା ବଢ଼ିଆ ଲାଗ୍ସି କେନ୍ତା ବଢ଼ିଆ।
1: ବହୁତ ବଢିଆ, ବହୁତ ବଢିଆ।
0: ଗୀତରେ ଶୁଣିବା ଆଜ୍ଞା, ଓଡ଼ିଆ ଚଳଚ୍ଚିତ୍ର ତପସ୍ୟା ଫିଲ୍ମର ଆଜ୍ଞା ସେ ଗୀତଟା ହେଲା।

0: ଆଜ୍ଞା, ସମସ୍ତଙ୍କୁ ଏଇ ଗୀତ ଉତ୍ସର୍ଗ କରି ଦୋଷା ଅଛନ୍ତି ସମସ୍ତଙ୍କୁ, ଆପଣଙ୍କୁ, ଆଉ ତାପରେ ଆମର ଅଛନ୍ତି ରବୀନ୍ଦ୍ର ମେହେର, ମୁରଲୀ ମେହେର, ସୁବଳ କୁମାର ସାହୁ, ରାଧାକାନ୍ତ ଭୋଇ, ଆମର ଅଛନ୍ତି ଜୟପୁର ପଙ୍କଜ ମିଶ୍ର, ଜଗତସିଂହପୁରର ମୁନା ପଣ୍ଡା, ଆଉ ବାରିପଦାର ଯେତେ ସବୁ ଭାଇ ଭଉଣୀ, ଆଉ ସମସ୍ତେ ମିଶିକରି ଆଜ୍ଞା ସମସ୍ତେ ଗୀତଟା ଶୁଣିବା ସମସ୍ତଙ୍କୁ ଦେଇଥିଲେ ଆଜ୍ଞା।
1: ଠିକ ଅଛି, ତେବେ ସ୍ୱର୍ଣ୍ଣପ୍ରଭା ଭଉଣୀ, ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
0: ଧନ୍ୟବାଦ ଆଜ୍ଞା, ଆଉ ଥରେ ଜୁହାର,
1: ନୂଆଖାଇ ଜୁହାର।

0: हेलो,
1: हेलो सर, नमस्कार।
0: नमस्कार।
1: मुँह कुरुणा बोलो को विष्णु प्रियमान को कौन थी सर? कुरुणा पाई ग्रामर
0: विष्णुप्रिया ଭଉଣୀ, ଏବେ କଣ ସବୁ ଚାଲିଛି କୁହନ୍ତୁ।
1: ତୋ ଦୋକାନରେ ବସିଛି ଆଉ
0: ଆଚ୍ଛା, ଆପଣଙ୍କର ସେ ଯୋଉ କହୁଥିଲେ ଥରେ ଚାଟ ଦୋକାନ ନା
1: ଚାଟ
0: ଗୁପଚୁପ,
1: ଗୁପଚୁପ ସବୁ
0: ସେ ଦୋକାନରେ ବସିଛନ୍ତି। କେତେବେଳୁ ଆରମ୍ଭ କରନ୍ତି?
1: ତିନିଟା ବେଳୁ ହେଲେ
0: ତିନିଟା ବେଳୁ ହୁଏ, ପୁଣି କେତେ ସମୟ ଯାଏ ଚାଲେ?
1: ପାଞ୍ଚଟା ଛଅଟା ବେଳକୁ
0: ସରିଯାଏ।
1: ସରିଯାଏ।
0: ଆଚ୍ଛା ଆଚ୍ଛା। ପ୍ରତ୍ୟେକ ଦିନ ଯେତିକି ସବୁ କରନ୍ତି ଗୁପଚୁପ ତିଆରି କରିଥାନ୍ତି, ସେଟା ସବୁ ବିକ୍ରି ହେଇଯାଏ? ଯେତିକି ଆଶା କରାଯାଏ ଯେ ମୋର ଏତିକି ଟଙ୍କା ଆଜି ମୁଁ କରିବି, ହବ ନା ନାହିଁ?
1: ସେମିତି
0: ଆଚ୍ଛା ଆଚ୍ଛା ଆଚ୍ଛା, ସେମିତି ତେବେ ହୁଏ। ଦୋକାନଟା ଅଛି, ସେଇଟାକୁ ଆଉ ବଢେଇକି ଆଉ କିଛି କରିବାର ଇଚ୍ଛା ଅଛି ନା କେବଳ ସେଇଥିରେ ରହିବାର ଇଚ୍ଛା ଅଛି? ଆଚ୍ଛା। ଆର୍ଥିକ ପରିସ୍ଥିତି ନିଶ୍ଚିତ ଅର୍ଥର ଆବଶ୍ୟକତା ରହିଛି ନାଇଁ କି? କୁହନ୍ତୁ ତେବେ ବିଷ୍ଣୁପ୍ରିୟା ଭଉଣୀ, କଣ ଶୁଣିବ ହେଲୋ ବରିକତ କାର୍ଯ୍ୟକ୍ରମରୁ? ଜାନ୍ତରେ ନାମ ଚଳଚ୍ଚିତ୍ରର କାହାକୁ ଉତ୍ସର୍ଗ କରିବା ପାଇଁ ଚାହିଁବେ? ଆଚ୍ଛା ଆଚ୍ଛା, ଠିକ ଅଛି। ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
1: ନମସ୍କାର ସାର୍।
0: ନମସ୍କାର।

0: ଆକାଶବାଣୀ ବାରିପଦାରୁ କହୁଛି। ହ୍ୟାଲୋ
1: ଆଜ୍ଞା ସାର୍ ନମସ୍କାର।
0: ନମସ୍କାର,
1: ମୁଁ ସୁକାନ୍ତି ମୁଖୀ କହୁଛି, ମୟୂରଭଞ୍ଜ ଜିଲ୍ଲା ଆଉ ମରଡ଼ା ବ୍ଲକ।
0: କଣ କରନ୍ତି ସୁକାନ୍ତି?
1: ମୁଁ ସାର୍ ଗ୍ରାଜୁଏସନ୍ କମ୍ପ୍ଲିଟ୍ କରି ଘରେ ପଢାପଢି କରୁଛି।
0: ଗ୍ରାଜୁଏସନ୍ ତ କମ୍ପ୍ଲିଟ୍ ହେଇଯାଇଛି, ପୁଣି କଣ ପଢାପଢି ଚାଲିଛି?
1: ଏଇ କମ୍ପିଟିଟିଭ୍ ଏକ୍ଜାମ୍ ପାଇଁ ପ୍ରିପେୟାର ହେଉଛି।
0: କମ୍ପିଟିଟିଭ୍ ଏକ୍ଜାମ୍?
1: ଆଜ୍ଞା ସାର୍।
0: ତେବେ କଣ ହବା ପାଇଁ ଇଚ୍ଛା ଅଛି ସୁକାନ୍ତି? ଟିଚର ହବା ପାଇଁ ହେଲେ ତ ବିଏଡ୍ କରିବା ପାଇଁ ପଡିବ ବା ସିଟି କରିବା ପାଇଁ ପଡିବ, ଏ ଯୋଉ ଟ୍ରେନିଂ ନେବା ପାଇଁ। ବିଏଡ୍ କରିବା ପାଇଁ ଇଚ୍ଛା ଅଛି ନାଇଁ କି? ଧାରା ଜାରି ରଖିବା ଦରକାର, ଯଦି ନ ହେଇଛି ତେବେ ନେକ୍ସଟ ଇୟର କୁ କେମିତି ହବ, ଏଣ୍ଟ୍ରାନ୍ସ ଦେବା ପାଇଁ ପଡିବ, ତେଣୁ ସେଥିପାଇଁ ମଧ୍ୟ ପ୍ରସ୍ତୁତି କରିବା ଦରକାର। କେଉଁ ବୟସର ପିଲାମାନଙ୍କୁ ପଢେଇବା ପାଇଁ ଇଚ୍ଛା, କେଉଁ କ୍ଲାସର ପିଲାମାନଙ୍କୁ ପଢେଇବା ପାଇଁ ଇଚ୍ଛା?
1: ମୁଁ ସାର 1 ରୁ 7 କ୍ଲାସ ପଢେଇବାକୁ ଚାହୁଁଛି।
0: ଆଚ୍ଛା ଆଚ୍ଛା,
1: ମୁଁ ମୋ ବାପାଙ୍କ ନାଁ ଦେବା ପାଇଁ ଚାହୁଁଛି।
0: ଆଚ୍ଛା ଠିକ ଅଛି ତେବେ।
1: ଆଜ୍ଞା ସାର, ମୋ ବାପାଙ୍କ ନାଁ ହେଉଛି ଅମୂଲ୍ୟ ମୁଖୀ, ମାଆଙ୍କ ନାଁ ହେଉଛି କମଳୀ ମୁଖୀ।
0: ଆଚ୍ଛା, ତେବେ କଣ ଶୁଣିବା ପାଇଁ ଇଚ୍ଛା ଅଛି? ଅନ୍ଧା କାନୁନ?
1: ଆଜ୍ଞା,
0: ଅନ୍ଧା କାନୁନ ର ଗୀତଟି କଣ? ଆଉ କାହାରି ନାମ ନେବା ପାଇଁ ଇଚ୍ଛା ଅଛି କି?
1: ଆଜ୍ଞା ସାର, ମୋ ଭାଇଙ୍କ ନାଁ ସୁବାସ ମୁଖୀ, ମୋ ସାନ ଭାଇଙ୍କ ନାଁ ପ୍ରଭାସ ମୁଖୀ, ଆଉ ମୋ ସାନ ଭଉଣୀ ଅଛି ସୀମା ମୁଖୀ, ମୋ ଭାଉଜ ମୀରା ମୁଖୀ, ଆଉ ସାର ଜଣେ ମୋ ପୁତ୍ରା ଛୁଆ ଅଛି ରିଷଭ ମୁଖୀ। ଆଜ୍ଞା ସାର,
0: ବହୁତ ବଢିଆ। ତେବେ ପଢା ଜାରି ରହୁ, ଭବିଷ୍ୟତରେ ଯୋଉ ଲକ୍ଷ୍ୟ ରଖିଛ ସେ ଲକ୍ଷ୍ୟଟା ପୂରଣ କରିବା ପାଇଁ ବହୁତ ପରିଶ୍ରମ କରିବା ପାଇଁ ପଡିବ, ସେ ପରିଶ୍ରମ ଜାରି ରଖିବା ଦରକାର। ଠିକ ଅଛି, ତେବେ ତୁମ ପସନ୍ଦର ଗୀତ ଆଉ ତୁମ ବାପାଙ୍କର ଯୋଉ ଇଚ୍ଛା ଏଇ ଗୀତଟା ଶୁଣିବା ପାଇଁ
1: ନିଶ୍ଚିତ
0: ଭାବରେ ଆମେ ଶୁଣାଉଛୁ। ଧନ୍ୟବାଦ।
1: ଆଜ୍ଞା ସାର, ଧନ୍ୟବାଦ।

0: हेलो।
1: हेलो सर, गुड आफ्टरनून। नमस्कार, मैं पुरेंद्र सिंह कुर्ती सलक्ष्यमरारो।
0: अच्छा पुरेंद्र भाई,
1: अच्छा सर, कैसे अच्छे?
0: ମୁଁ ଭଲ ଅଛି। ଆପଣ କେମିତି ଅଛନ୍ତି ପ୍ରଥମେ କହିଦିଅନ୍ତୁ।
1: ସାର୍ ମୁଁ ଭଲ ଅଛି।
0: ଆଉ ଆପଣଙ୍କର ମନେ ପଡ଼ୁନଥିଲା ଆମ କଥା, ନା ଫୋନ୍ ଲାଗୁନଥିଲା, ନା କେମିତି କ'ଣ?
1: ଲାଷ୍ଟ ରିଚାର୍ଜ ସରିଯାଇଥିଲା ତ ସେଥିପାଇଁ ଫୋନ୍ କରିନଥିଲି।
0: ଆଚ୍ଛା, ରିଚାର୍ଜ ସରିଯାଇଥିଲା, ରିଚାର୍ଜ କରିକି ଆଜି ଫୋନ୍ କଲେ। ଆଉ
1: ଆଜ୍ଞା,
0: ତେବେ ବର୍ତ୍ତମାନ କ'ଣ ସବୁ ଚାଲିଛି? ଆପଣ ତ ଚାଷବାସ କରନ୍ତି, ଚାଷବାସ? ଆଚ୍ଛା, ଘାସ ବଛା ଚାଲିଛି। ଆଉ ତେବେ ସାର ଦିଆହଉଥିବ ନିହାତି? ସାର ଦିଆ ସରିଛି। ଆଚ୍ଛା, ସାର ଦିଆ ସରିଲା ପରେ ଘାସ ବଛା ହୁଏ, ନା ଘାସ ବାଛି ସାରିକି ସାର ଦିଆ ହୁଏ? ଆଚ୍ଛା ବୁଝିଲି, ତାମାନେ ରୋଇ ସାରିଲା ପରେ କିଛି ଦିନ ଗଲେ ସାର ଦେଇ ଦିଆ ହୁଏ, ଯେମିତିକି ଗଛଟା ଠିକ ଭାବରେ ବଢିବ। ଆଉ ତାପରେ ସିଏ କିନ୍ତୁ ଗଛଟା ଖାଲି ବଢେନି, ଘାସ ସହିତ ବି ବଢେ। ତେଣୁ ତାକୁ ଘାସଟାକୁ ସଫା କରିଦେଲା ପରେ ଆଉ ଗଛ ପୁରା ସ୍ୱତନ୍ତ୍ର ହେଇଯିବ। ତା ଚାରିପଟେ ଯେତିକି ସବୁ ରହିଲା ସିଏ ତାର ଏକା ବଢିବା ପାଇଁ ସୁବିଧା ହେଇଯିବ, ନା କି? ତେବେ ହେଲା କଥା, କୁହନ୍ତୁ ତେବେ ପୁରେନ୍ଦ୍ର ଭାଇ, କଣ ଶୁଣେଇବ ହେଲୋ ବାରିପଦା କାର୍ଯ୍ୟକ୍ରମରୁ? ଆଚ୍ଛା, ଗୀତଟି କଣ?
1: ଏଇ ମାଟି ଆମ ସାହା ଭରସା, ଆମ ସାହା ଭରସା, ଏଇ ଗୀତଟା।
0: ଆଚ୍ଛା, କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ପ୍ରଥମେ ତ ଆପଣଙ୍କୁ ଆଉ ଆକାଶବାଣୀ ଭାରିପୁର ଶୁଣୁଥିବା ସମସ୍ତ ଶ୍ରୋତା ବନ୍ଧୁ, ସମର ସିଂ, ମହେନ୍ଦ୍ର ସିଂ, ପ୍ରତି କବିତା, ଏତିକି।
0: ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ,
1: ନମସ୍କାର।
0: ନମସ୍କାର।

0: ଆକାଶବାଣୀ ବାରିପଦାରୁ କହୁଛି। ହ୍ୟାଲୋ,
1: ନମସ୍କାର।
0: ହଁ, ଜୟପୁରରୁ ପଙ୍କଜ ଭାଇ କହୁଛନ୍ତି। ଆଉ କେମିତି ଅଛନ୍ତି ପଙ୍କଜ ଭାଇ? ନିଶ୍ଚିତ ଭାବରେ ଆମର ସାରା ଓଡ଼ିଶା ବର୍ତ୍ତମାନ ବିଭିନ୍ନ ପର୍ବପର୍ବାଣୀର ମାହୋଲ, ଗଣେଶ ପୂଜା ପାଖରୁ ଗଣେଶ ପୂଜା, ତା ପର ଦିନ ନୂଆଖାଇ ଗଲା। ପଶ୍ଚିମ ଓଡ଼ିଶାରେ ବିଶ୍ୱକର୍ମା ପୂଜା ପରେ ପରେ ପୁଣି ଆସିଯିବ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି କରିବେ, ଦୁର୍ଗା ପୂଜା ଆସିଯିବ। ବୁଲାବୁଲି କରିବା ପାଇଁ ଯାଇଛନ୍ତି ନା ନାହିଁ? ବହୁତ
1: ବଢିଆ।
0: କୁହନ୍ତୁ ତେବେ କଣ ଶୁଣିବା ଆପଣଙ୍କୁ ହେଲୋ ବାରିପଦା କାର୍ଯ୍ୟକ୍ରମରୁ ପଙ୍କଜ ଭାଇ?
1: ଆଜି ଦେଇଦିଅନ୍ତୁ ବେତାବ ସିନେମାର ଜବ ହମ୍ ଜବା ହୋଗେ ଜାନେ କାହା ହୋଗେ।
0: ଆଚ୍ଛା, କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ସାର୍ ମୁଁ ସ୍ପେଶାଲ ଆପଣଙ୍କୁ ଫାର୍ଷ୍ଟ ମୁଁ ଡେଡିକେଟ୍ କରୁଛି, ଆଉ ବିଭିନ୍ନ ଶ୍ରୋତା ଯୋଉ ହେଲେ ସେମାନେ ହେଲେ ପ୍ରସନ୍ନ ସମର, ନାଗୁ ପାତ୍ର, ମନୋଜ ପଟେଲ, ଛମା ସାଗର, ସ୍ୱର୍ଣ୍ଣପ୍ରଭା, ମୁନା ପଣ୍ଡା, ଦଳଗୋବିନ୍ଦ ମିଶ୍ର, ସୁବର୍ଣ୍ଣ ସାହୁ, ସମସ୍ତଙ୍କୁ ଡେଡିକେଟ୍ ଗୀତଟା।
0: ଠିକ୍ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
1: ଧନ୍ୟବାଦ ସାର୍, ରହିଲି। ନମସ୍କାର ଆପଣଙ୍କୁ।
0: ନମସ୍କାର।

0: ଏଇଠି ଶେଷ କରୁଛୁ ହେଲୋ ବାରିପଦା କାର୍ଯ୍ୟକ୍ରମ। ପୁଣି ଏମିତି କଥା ହେବା ପ୍ରତ୍ୟେକ ବୁଧବାର ଅପରାହ୍ନ 4ଟାରେ। ରହୁଛି ଶ୍ରୋତା ବନ୍ଧୁ, ନମସ୍କାର।
1: ଶ୍ରୋତାଙ୍କ ହୃଦୟର ସ୍ୱର, ମନବୀଣାର ଝଙ୍କାର, ହେଲୋ ବାରିପଦା। ହେଲୋ।

ଶୁଣିଲେ କାର୍ଯ୍ୟକ୍ରମ ହେଲୋ ବାରିପଦା, ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ପାଖରେ କଥା ହଉଥିଲେ ଲେଜେଣ୍ଡାରୀ ସୋ ଶେଷ କରିବା ପୂର୍ବରୁ ୩୦୦୩ ସେ ରାଜନୀତିରେ ବି ଜଡିତ ସାମାଜିକ କାର୍ଯ୍ୟ ତଥା ଅନେକ ଇଣ୍ଟରଭ୍ୟୁଜ ଏବଂ ପୋଡକାଷ୍ଟରେ ସେ ଡିସିପ୍ଲିନ ଏବଂ ପଞ୍ଚୁଆଲିଟିକୁ ପ୍ରାୟୋରିଟି ଦେବା ପାଇଁ ନିଜ ଫ୍ୟାନ୍ସ ମାନଙ୍କୁ ସଜେଷ୍ଟ କରି ଆସୁଛନ୍ତି। ତେବେ ଆଜି କଳାକାର ଏପିସୋଡ ଡେଡିକେଟେଡ ଥିଲା ଲେଜେଣ୍ଡାରୀ ଆକ୍ଟ୍ରେସ ହେମା ମାଲିନୀଙ୍କ ପାଇଁ। ସମୟ ତ ସରିଛି, କିନ୍ତୁ ହେମା ମାଲିନୀଙ୍କ ଚଳଚ୍ଚିତ୍ରର ଗୀତ ଏବେ ବି ଜାରି ରହିବ। ପରେ ପରେ ଆପଣ ଶୁଣିପାରିବେ କେତୋଟି ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ।

କେତେବେଳେ ଯାଇ କାର୍ଯ୍ୟକ୍ରମ ଶୁଣୁଥିଲି ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ ପ୍ରଚାର କରୁଛୁ ଖଞ୍ଜଣି ଭଜନ ପରିବେଷଣ କରିଛନ୍ତି ଶିଳ୍ପୀ ମାନଗୋବିନ୍ଦ ରାଉତ ଏବଂ ସାଥୀ କଳାକାର।

0: ଶିଳ୍ପୀ ମାନଗୋବିନ୍ଦ ରାଉତ ସାଥୀଙ୍କ ପରିବେଷିତ ଖଞ୍ଜଣି ଭଜନ ଶୁଣିଲେ। ଆକାଶବାଣୀ ବାରିପଦା, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
1: ସାରି ଦୁନିଆ ଉପଲବ୍ଧ ହେ।

0: ନମସ୍କାର ଭଉଣୀ, ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ। କ୍ଲାନ୍ତ ଶ୍ରାନ୍ତ ମନ ଆଉ ଶରୀରକୁ ମନୋରଞ୍ଜନ ପୁଣି ଥରେ କାର୍ଯ୍ୟକ୍ଷମ କରିବାରେ ଅମୋଘ ଔଷଧି ଭଳି କାମ କରିଥାଏ। ଆଜିର ସମୟରେ ମନୋରଞ୍ଜନର ମାଧ୍ୟମ ଅନେକ, କିନ୍ତୁ ଯେତେବେଳେ ରେଡିଓ, ଟେଲିଭିଜନ, ଚଳଚ୍ଚିତ୍ର ନଥିଲା କିମ୍ବା ଇଣ୍ଟରନେଟ୍, ମୋବାଇଲ ନଥିଲା, ସେତେବେଳେ ଭିନ୍ନ ଭିନ୍ନ ଲୋକନୃତ୍ୟ, ଲୋକସଙ୍ଗୀତ, ଲୋକକଳା ହିଁ ମନୋରଞ୍ଜନର ପ୍ରମୁଖ ମାଧ୍ୟମ ପାଲଟିଥିଲା। ଏହାଛଡ଼ା ଏମିତି କିଛି ଲୋକକଳା ଥିଲା ଯାହାକି ଆମ ପରମ୍ପରାର ଅଂଶବିଶେଷ ପାଲଟି ଯାଇଥିଲା। ଏଇ ଯେମିତି ପାଲା, ଦାସକାଠିଆ, ଆହୁରି ଅନେକ। ନବଜାତ ଶିଶୁର ଏକୋଇଶିଆ, ଜନ୍ମଦିନ ଅବା ଷୋଳପୂଜା ପାଳନ ଅବସରରେ ପାଲା ପରିବେଷଣର ଆୟୋଜନ କରାଯାଉଥିଲା, ଆଉ ଏହାକୁ ଘରକୁ ଆସିଥିବା ବନ୍ଧୁ ପରିଜନଙ୍କ ସହିତ ପଡ଼ା ପଡ଼ୋଶୀ ମଧ୍ୟ ଉପଭୋଗ କରୁଥିଲେ। ଏହି ପାଲାର ବିଷୟବସ୍ତୁ ମୁଖ୍ୟତଃ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଥିଲା। ତେବେ ପୂର୍ବରୁ ଏହି ପାଲା ମୁଖ୍ୟତଃ ପୁରୁଷ ପ୍ରଧାନ ଥିଲା, ଅର୍ଥାତ୍ ଏହାର ସମସ୍ତ ସଦସ୍ୟ ପୁରୁଷ ଥିଲେ। ହେଲେ ସମୟ ବଦଳିବା ସହିତ ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ ହେଲା, ଆଉ କିଛି ମହିଳା ଏ କ୍ଷେତ୍ରରେ ପାଦ ଦେଇ ଲୋକପ୍ରିୟ ହୋଇପାରିଛନ୍ତି। ସେହିଭଳି ଜଣେ ନିଆରା ବ୍ୟକ୍ତିତ୍ୱ ହେଉଛନ୍ତି ଆମର ଆଜିର ଅତିଥି ଲକ୍ଷ୍ମୀପ୍ରିୟା ଦାସ, ଯିଏକି ଜଣେ ପାଲା ଗାୟିକା ଭାବେ ନିଜର ସ୍ୱତନ୍ତ୍ର ପରିଚୟଟିଏ ସୃଷ୍ଟି କରିବା ସହିତ ଅନେକ ପ୍ରଶଂସା ମଧ୍ୟ ସାଉଁଟିଛନ୍ତି। ଆସନ୍ତୁ ତାଙ୍କୁ ଭେଟିବା ଆଉ ଜାଣିବା ତାଙ୍କର ଏହି ପ୍ରତିଭା ସମ୍ପର୍କରେ। ଆପଣଙ୍କୁ ଆଜିର କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। ନମସ୍କାର।
1: ନମସ୍କାର।
0: ପ୍ରଥମେ ଆପଣ କୁହନ୍ତୁ, ଆପଣ ଜଣେ ପାଲା ଗାୟିକା, ଏହି ପାଲା ଗାଇବା ପ୍ରତି ଆପଣଙ୍କର କେମିତି ଆଗ୍ରହ ସୃଷ୍ଟି ହେଲା?
1: ପାଲା ଗାଇବା ପ୍ରତି ମୋର ଆଗ୍ରହ ସୃଷ୍ଟି ହେଇଛି 1995 ମସିହା ଠାରୁ, ଯେତେବେଳେ ଛୋଟଟା ହେଇଥିଲି, 12-13 ବର୍ଷ ହେଇଥିଲା ମୋତେ ବୟସ। ସେତେବେଳେ ଆମ ଗାଁ ପାଖରେ ପାଲା ହଉଥିଲା। ମୋ ଜେଜେମା ବହୁତ ପାଲା ପ୍ରିୟ, ସେ ବହୁତ ପାଲା ଦେଖିବାକୁ ଭଲ ପାଏ, ଆଉ ଯୋଉଠି ବି ପାଲା ହୁଏ ସେ ମୋତେ ସାଥିରେ ନେଇକି ଯାଏ, ତା ସାଙ୍ଗରେ ମୁଁ ଯାଏ ପାଲା ଦେଖିବା ପାଇଁ। ତେଣୁ ସେଇ ପାଲା ଦେଖିଲା ପରେ ମୋର ତ ଯେତିକି ଆଗ୍ରହ ସୃଷ୍ଟି ହେଇଥିଲା, ମୋ ଜେଜେମାର ବେଶୀ ଆଗ୍ରହ ସୃଷ୍ଟି ହେଲା। ସେ ବହୁତ ମାନେ ଜିଦ୍ ଧରିଲା ଯେ ମୋ ନାତୁଣୀ ପାଲା ଗାୟିକା ହବ, ତେଣୁ ଶିଖିବା ପାଇଁ ଆମର ସେ ପାଖରେ ଜଣେ ଶଙ୍କର

0: ଦାସ ଜେଜେମାର ପ୍ରରୋଚନା ଆଉ ମୋର ବି ବହୁତ ସାହିତ୍ୟ ପ୍ରତି ରୁଚି ଥିଲା ଆଉ ସଂସ୍କୃତି ପ୍ରତି ବି ରୁଚି ଥିଲା। ମୋର ସଂସ୍କୃତ ବହୁତ ଭଲ ହଉଥିଲା ପଢିଲା ବେଳେ, ତାପରେ ସାହିତ୍ୟ ବି ଭଲ ହଉଥିଲା, ସେଥିପାଇଁ ହୁଏତ ପାଲା ପ୍ରତି ଆଗ୍ରହଟା ସୃଷ୍ଟି ହେଇଥିଲା। କେବେଠାରୁ ଆପଣ ବିଧିବଦ୍ଧ ଭାବରେ ପାଲା ଗାଇବା ଆରମ୍ଭ କଲେ?
1: ପାଲା ଗାଇବା ଆରମ୍ଭ କରିଛି ମୁଁ 1996 ଠାରୁ ବିଧିବଦ୍ଧ ଭାବରେ, ଏପର୍ଯ୍ୟନ୍ତ ମାନେ କୋଉଠି କେବେ ମଝିରେ ବନ୍ଦ ହେଇନି, ପ୍ରଭୁଙ୍କର ଆଶୀର୍ବାଦରେ ଏପର୍ଯ୍ୟନ୍ତ ବି ଅବ୍ୟାହତ ଭାବରେ ପାଲା ଜାରି ରହିଛି।
0: ଯେତେବେଳେ ଆପଣ ଜଣେ ସଫଳ ପାଲା ଗାୟକ ହେଇଗଲେ, ସେତେବେଳେ ଆପଣଙ୍କ ବାପାଙ୍କର ବା ପରିବାରର ପ୍ରତିକ୍ରିୟା କଣ ଥିଲା?
1: ପାଲା ଗାଇବା ବେଳେ ପ୍ରଥମେ ମାନେ ପ୍ରତିରୋଧ କରୁଥିଲେ ମୋ ନନା। ଆମେ ମୋର ବ୍ରାହ୍ମଣ ଘର, ସେଥିପାଇଁ ଆମେ ବାପାଙ୍କୁ ନନା ବୋଲି ଡାକୁ। ନନା ପ୍ରଥମେ ବିରୋଧ କଲେ, କହିଲେ ଝିଅ ପିଲାଟା ଏତେ କ'ଣ ବାହାରକୁ ଯିବ, ପାଲା ଗାଇବ, ପାଠ ପଢିବ, ସେ ଚାକିରି କରିବ। ବୋଉ କହିଲା ନାଇଁ, ସିଏ ପାଲା ଗାଇବ ବୋଲି କହୁଛି। ଆଉ ଜେଜେମା ଆଉ ବୋଉ ଆଉ ଅନ୍ୟମାନେ ସମସ୍ତେ ପ୍ରାୟତଃ ରାଜି ଥିଲେ, କିନ୍ତୁ ନନା ଟିକେ ବିରୋଧ କରୁଥିଲେ। ତାପରେ ଆମର ଯୋଉ ଟିଚର ଥିଲେ ଜଣେ, ଦୈତାରୀ ବଳ, ଲୋକନାଥ ବଳ, କଟ୍ରା ମହିଳା ସ୍କୁଲରେ ସେ ଟିଚର ଥିଲେ, ନନା ତାଙ୍କୁ ପରାମର୍ଶ ନେଲେ। ସେମାନେ କହିଲେ ଯେ, କହିଲେ ବହୁତ ବଢିଆ କଥା, ଆଉ ପାଲା ଗୋଟେ ପୁରାତନ ସଂସ୍କୃତି, ଯଦି ସେ ବିଷୟରେ ମନ ବଳେଇଛି ତାହେଲେ କିଛି ଅସୁବିଧା ନାହିଁ, ସେ ପାଲା ଗାଉ। ତାପରେ ସେମାନଙ୍କ ପରାମର୍ଶ ନେଲା ପରେ ନନା ଯାଇକି ପୁଣି ମତେ ଛାଡିବା ପାଇଁକି ରାଜି ହେଲେ। ମୁଁ ପୁଣି ବାହାରକୁ ଯାଇକି ପାଲା ପରିବେଷଣ କରିଥିଲି। ସେତେବେଳେ ବହୁତ ଭଲ, ଚାରିଆଡେ ପାଲା ପ୍ରଶଂସା ହେଲା। ପାଲା ଗାଇଲା ପରେ ଲୋକଙ୍କର ପ୍ରଶଂସା ଲୋକ ମୁଖରୁ ଶୁଣିଲେ। ତାପରେ ଦୂରଦର୍ଶନରେ ଯେତେବେଳେ ପାଲା ଦେଖିଲା ପରେ ସେ ବହୁତ ଖୁସି ହେଇଗଲେ, କହିଲେ ଯାହା ହଉ ମୋ ଝିଅ ଏମିତି ପାଲା ଗାଇବ ବୋଲି ମୁଁ କେବେ ବିଶ୍ୱାସ କରିନଥିଲି। ଆଉ ସମସ୍ତେ ଏବେ ବି ବହୁତ ଖୁସି ପାଲା ଗାଇବା ଯୋଗୁଁ।
0: ଏ କ୍ଷେତ୍ରରେ ଆପଣଙ୍କର ଗୁରୁ କିଏ?
1: ପାଲା ମତେ ପ୍ରଥମ ଶିଖେଇଥିଲେ ଶଙ୍କର ଚରଣ ଦାସ। ତାପରେ ଆଉ ଦୁଇ ଜଣ ଗୁରୁ ମୁଁ ଗ୍ରହଣ କରିଛି, ଗାୟକ ଶେଖର ଜଗନ୍ନାଥ ବେହେରା, ଯିଏ ଏବେ ଦିବଂଗତ ହେଇଗଲେଣି, ଆଉ ତାଙ୍କ ରେକମେଣ୍ଡସରେ ମୁଁ ପାଇଥିଲି ବିସ୍ମିଲ୍ଲା ଖାନ ଯୁବ ପୁରସ୍କାର ପାଇଥିଲି। ତାପରେ ଆଉ ଜଣେ ଅଛନ୍ତି ଆମର କୋଣାର୍କର ବରପଦାତାଙ୍କ ଘର ଗାୟକ ବ୍ୟାସ ଲକ୍ଷ୍ମୀଧର ଦାସ, ସେ ମଧ୍ୟ ମୋ ଗୁରୁ। ତେଣୁ ମୋ ପାଲା ଜୀବନରେ ମୁଁ ତିନି ଜଣକୁ ଗୁରୁ ରୂପରେ ଗ୍ରହଣ କରିଛି।
0: ଯେତେବେଳେ ପ୍ରଥମେ ପାଲା ଦଳରେ ଆପଣ ଯୋଗ ଦେଇଥିଲେ, ସେତେବେଳେ ଆପଣଙ୍କର ସେଥିରେ ଭୂମିକା କ'ଣ ଥିଲା?
1: ପ୍ରଥମରୁ ଯାହା ଥିଲା ଏପର୍ଯ୍ୟନ୍ତ ବି ସେୟା ରହିଛି। ପ୍ରଥମ ଭୂମିକା ଥିଲା ପାଲା ଗାୟିକା, ମାନେ ପାଳିଆ ଆଉ ଶ୍ରୀପାଳିଆ ବାୟକ ଏମାନେ ସବୁ ଥାନ୍ତି ଅଲଗା ଅଲଗା ଭୂମିକା। ବାୟକ ଯିଏ ମୃଦଙ୍ଗ ବାଦନ କରିବେ, ଯେଉଁମାନେ ସଙ୍ଗୀତ ସିଏ ଝାଞ୍ଜ ବଜେଇବେ। ତେଣୁ ଏମାନେ କ'ଣ, ମୁଁ ସେତେବେଳେ ଗାୟକ ଥିଲି, ଏବେ ବି ସେ ଗାୟକ ଭାବରେ ରହିଛି। ସେତେବେଳେ ଯାହା ଥିଲି ଏବେ ବି ସେୟା ଅଛି, ମୋର ପରିବର୍ତ୍ତନ କିଛି ହେଇନି।
0: ବର୍ତ୍ତମାନ ଆପଣ କୌଣସି ଦଳ ସହିତ ସମ୍ପୃକ୍ତ ନା ଆପଣଙ୍କର ସ୍ୱତନ୍ତ୍ର ଦଳ ଅଛନ୍ତି?
1: ନାଇଁ, ମୋର ସ୍ୱତନ୍ତ୍ର ଦଳ ଅଛନ୍ତି। ମୁଁ ନିଜେ ତ ଗାୟକ, ତେଣୁ ଅଲଗା ଷ୍ଟାଫ ମାନଙ୍କୁ ମୁଁ ରଖିଛି। ବାୟକ ସଙ୍ଗୀତ ଏମାନେ ସବୁ ମୋ ଦ୍ୱାରା ପରିଚାଳିତ, ଆଉ ଏମାନେ ବି ବହୁତ ଦିନ ହେଲା ରହିଛନ୍ତି, ଆକାଶବାଣୀ ଠାରୁ ଦୂରଦର୍ଶନ ପର୍ଯ୍ୟନ୍ତ ସବୁ ଜାଗାରେ ବି ଏମାନେ ପାଲା ପରିବେଷଣ କରିଛନ୍ତି ମୋ ସହିତ।
0: ପାଲା ଆମର ଗୋଟିଏ ଏମିତି ପାରମ୍ପରିକ କଳା ଯେ କି ଜନ୍ମଦିନରେ ହେଉ, ଏକୋଇଶା ହଉ, ଷୋଳ ପୂଜା ହଉ, ଏସବୁଥିରେ ଆମର ପାଲାର ଆବଶ୍ୟକତା ନିହାତି ରହିଥାଏ। ଆଜି ପର୍ଯ୍ୟନ୍ତ ମଧ୍ୟ ଲୋକ ତାକୁ ଖୋଜୁଛନ୍ତି ଆଉ ଲୋଡୁଛନ୍ତି। ତେବେ ଆପଣ ଏହିସବୁ କାର୍ଯ୍ୟକ୍ରମରେ ଯେତେବେଳେ ଯୋଗ ଦିଅନ୍ତି, ତାର ବିଷୟବସ୍ତୁକୁ ଆପଣ କେମିତି ସ୍ଥିର କରନ୍ତି?
1: ବିଷୟବସ୍ତୁ ସେଇଟା ମାନେ ଜାଗା ଦେଖିକି, ଲୋକଙ୍କର ମନର ଭାବ, ତାପରେ ଲୋକ କ'ଣ ଚାହୁଁଛନ୍ତି, କୋଉ ବିଷୟ ଶୁଣିବା ପାଇଁ ଚାହୁଁଛନ୍ତି। ବିଶେଷ କରି ଆମେ ଧର ନୂଆ ଜାଗାକୁ ଗୋଟେ ଯାଇଛୁ, ଗୋଟେ ପୁଅର ଜନ୍ମଦିନ ଷୋଳ ପାଲା, ସେମାନେ କହିଲେ ଦିଦି ଆଜି ଗୋଟେ ଭଲ ଜନ୍ମ ଚରିତ୍ର ଉପରେ ଗାଆନ୍ତୁ। ଆମେ ପାଲା ଗାଉଛୁ ଧର ମହାଭାରତର ପରୀକ୍ଷିତ ଜନ୍ମ, କିମ୍ବା ଅନ୍ୟ ଜାଗାରେ ଯୋଉଠି ଯୋଉ ବିଷୟକୁ କହିଲେ ସେମାନେ, ଆମେ ସେଇ ହିସାବରେ ଯଦି ଜାଣିଥିବୁ ଗାଇବୁ, ଯଦି ନ ଜାଣିଥିବୁ ପ୍ରିପେୟାର ହେଇକି ପୁଣି ଗାଇବା ପାଇଁ ପଡେ ଆମକୁ। ତେଣୁ ସମୟ ଟିକେ ଲାଗେ, ସେ ଜାଗାରେ ପହଞ୍ଚିଯିବୁ, ସେମାନେ କହିବେ, କହିବେ ଦିଦି ଆଜି ଏଇ ବିଷୟ ଉପରେ ଆପଣ ଗାଇବେ। ତେଣୁ ଅଧଘଣ୍ଟେ ଘଣ୍ଟେ ଆମ ହାତରେ ସମୟ ରହିଲେ ଆମେ ସେଇଟା ନିଜେ ନିଜେ ପ୍ରିପେୟାର କରିପାରୁଛୁ। ଏବେ ପ୍ରିପେୟାର ହେଲା ପରେ ସେଇଟା ମଞ୍ଚରେ ପରିବେଷଣ କରିପାରୁଛୁ, କିଛି ଅସୁବିଧା ବି ହଉନି।
0: ଆପଣ ଯୋଉ ଜାଗାକୁ ଯାଆନ୍ତି ସେଠି ଯଦି ସେମାନେ କିଛି କହିନଥାନ୍ତି ଯେ ଆପଣ ଏଇ ବିଷୟବସ୍ତୁ ଉପରେ କୁହନ୍ତୁ, ତେବେ ଆପଣ କେମିତି ସେଠି ଭାବିଥାନ୍ତି ଯେ ଏଠି
1: ଯେଉଁମାନେ କହିଥାନ୍ତି, ଯେଉଁମାନେ କୁହନ୍ତି ଆମେ ତ ସେଠି ଗାଉ, କିନ୍ତୁ ଯେଉଁମାନେ କହିନଥାନ୍ତି ସେଟା ଆମକୁ ନିଜେ ସ୍ଥିର କରିକି ଗାଇବା ପାଇଁ ପଡେ। ଲୋକ ଦେଖିକି ଧର ଏଠି ପାର୍ଲାର ଶ୍ରୋତା ବହୁତ ବୟସ୍କ ଲୋକମାନେ ବସିଛନ୍ତି, ତେଣୁ ଏମାନେ ସବୁ ପାର୍ଲାର ଶ୍ରୋତା, ଏଠି ଗୋଟେ ପୌରାଣିକ ବିଷୟବସ୍ତୁ ନିହାତି ଆବଶ୍ୟକ, ସେଠି ଆମେ ପୌରାଣିକ ବିଷୟବସ୍ତୁ ଗାଇଲୁ। ଯେଉଁଠି ଦେଖିଲୁ ପୁରାଣ ଶୁଣିବା ପାଇଁ ଲୋକଙ୍କର ଆଗ୍ରହ ନାହିଁ, ଭୋଜି ଭାତ ଅଛି, ଲୋକ ଟିକେ କେମିତି କ'ଣ ପାଲା ଦେଖିଦେଲେ ପଳେଇଯିବେ, ସେଠି ଆମେ ଆଉ ପୌରାଣିକ ବିଷୟବସ୍ତୁ ଗାଉନି। ଏମିତି ଇଆଡ଼ୁ ସିଆଡ଼ୁ ମାଳିକା, ଭଗବତ ଗୀତା ଆଉ ଆଧ୍ୟାତ୍ମିକ ତତ୍ତ୍ୱ, ଏଇଭଳିଆ ଇଆଡ଼ୁ ସିଆଡ଼ୁ ମିଶେଇକି ଟିକେ ସମୟ ନେଇକି ପାଲା ଗାଇବା ପାଇଁ ପଡ଼େ।
0: ମାନେ ଆପଣ ସ୍ଥାନ କାଳ ପାତ୍ରକୁ ନେଇକି ବିଷୟ ଚୟନ କରିଥାନ୍ତି?
1: ଆଜ୍ଞା ଆଜ୍ଞା।
0: ପାଲାରେ ପ୍ରାୟ ବିଷୟବସ୍ତୁ ରହିଥାଏ ପୌରାଣିକ କଥାବସ୍ତୁ ଉପରେ ଆଧାରିତ। ପୌରାଣିକ କଥାବସ୍ତୁ ତ ବହୁତ ବିସ୍ତୃତ, ତେଣୁ କେମିତି ଆପଣ ସେସବୁ ବିଷୟବସ୍ତୁକୁ ଠିକ୍ କରନ୍ତି ଆଉ ତାକୁ କେମିତି

0: ପରିବେଷଣ କରିଥାନ୍ତି। ପୌରାଣିକ ବିଷୟବସ୍ତୁ ସେତେବେଳେ ଥିଲା ମୁଁ ଗୁରୁଙ୍କ ପାଖରୁ ଲେଖିକି ଆଣି ଶିଖୁଥିଲି, ଘୋଷିକି ତାକୁ ଗାଉଥିଲି। କିନ୍ତୁ ଏବେ ମୁଁ ମାନେ ନିଜେ ଦେଖିଲା ପରେ ଗୋଟେ ବହି ପଢ଼ିଲି, ଧର ସଂସ୍କୃତ ଭାଗବତ ପଢ଼ିଲି, ଭାଗବତରେ ଏଇ ଟପିକ୍ଟା ମତେ ବହୁତ ଭଲ ଲାଗିଲା, ତେଣୁ ସେଇ ଟପିକ୍ ଉପରେ ଲେଖିଲି। ଅଳଙ୍କାର ସବୁ ସମାହାର କରି କୋଉଠି କୋଉ ଅଳଙ୍କାର ଦରକାର, ଗୋଟେ ଧର ନାରୀ ଜଙ୍ଗଲ ଭିତରେ ପରିଭ୍ରମଣ କରୁଛି, ବୁଲୁଛି, ତା ରୂପଟା କେମିତି ଦିଶୁଛି, ତେଣୁ ବିଭିନ୍ନ କବିଙ୍କର, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କିମ୍ବା କବି ସୂର୍ଯ୍ୟ ବଳଦେବ ରଥ, ଏମାନଙ୍କର ଅଳଙ୍କାର ସବୁ ସଂଯୋଜନା କରିକି ମୁଁ ତାକୁ ପାଲା ଆକାରରେ ଗାଇପାରୁଛି ଏବେ।
1: କାହିଁ କୋଉ କାଳରୁ ଆମେ ଜାଣି ଆସିଛୁ ଯେ ପାଲା ପ୍ରାୟ ପୁରୁଷ ପ୍ରଧାନ, ଆପଣ ତ ଜଣେ ମହିଳା ପାଲା ଗାୟିକା ହିସାବରେ କାମ କରୁଛନ୍ତି, ତେବେ ମହିଳା ପାଲା ଗାୟିକା ହିସାବରେ ଆପଣଙ୍କୁ କେବେ କୋଉଠି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି କି?
0: ସେମିତି ତ କେବେ କିଛି ସମସ୍ୟା ଏପର୍ଯ୍ୟନ୍ତ ଆସିନି ପ୍ରଭୁଙ୍କର ଆଶୀର୍ବାଦରୁ, ଆଉ ଆସିବ ନାହିଁ ବୋଲି ବି ମୋର ଦୃଢ ବିଶ୍ୱାସ ଅଛି। ଯେବେ ବି ଯୋଉଠିକି ଯାଏ ପ୍ରଭୁଙ୍କ ଆଶୀର୍ବାଦରୁ ସବୁ ଜାଗାରେ ସମ୍ମାନ ମିଳେ, ଆଉ ଷ୍ଟାଫ ମାନଙ୍କୁ ଯେମିତି ସମ୍ମାନ, ଗାୟକକୁ ବି ସେମିତି ସମ୍ମାନ। ପ୍ରାୟ ଲୋକଙ୍କ ପରିବାର ଭିତରେ, ଫ୍ୟାମିଲି ଭିତରେ ଆମେ ବି ରହୁଛୁ, ଯାଇକି ପାଲା ପରିବେଷଣ କରୁଛୁ, ଆଉ କିଛି ଅସୁବିଧା ବି ଏପର୍ଯ୍ୟନ୍ତ ହେଇନି। ତେଣୁ କେହି ବି ସେମିତି କିଛି ଖରାପ ବ୍ୟବହାର କରିବା କି ପାଲାକୁ ନ୍ୟୁନ ଦୃଷ୍ଟିରେ ଦେଖିକି କହିବା ସେମିତି କେବେ ହେଇନି। ପାଲା ଗୋଟେ ଗଣଶିକ୍ଷା, ତେଣୁ ପାଲାରେ କ'ଣ ସମାଜ ସଚେତନ, ନାରୀ ଜାଗରଣ, ଅସ୍ପୃଶ୍ୟତା ନିରାକରଣ, ମାନେ ପାଲା ଦେଖିବାକୁ ହେଲେ ଆମେ ଗୋଟେ ପରିବାର ଏକାଠି ବସିକି ପାଲାକୁ ଉପଭୋଗ କରୁଛେ। ଏମିତି ବିଶ୍ୱରେ କୌଣସି କଳା ନାହିଁ ଯାହାକୁ ଆମେ ଏକାଠି ବସିକି ଦେଖିପାରିବା, ତାର ଗୋଟେ କଳା ହେଉଛି କେବଳ ପାଲା। ମୋର ମନେ ଅଛି 2015 ଯେତେବେଳେ ଯାଇଥିଲି ଉସ୍ତାଦ ବିସ୍ମିଲ୍ଲା ଖାଁ ଯୁବ ପୁରସ୍କାର, କେନ୍ଦ୍ର ସଙ୍ଗୀତ ଏକାଡେମୀରୁ ଡକେଇଥିଲେ ମୋତେ, ସେ ପୁରସ୍କାର ମିଳୁଥିଲା ମୋତେ। ସେତେବେଳେ ଦିଲ୍ଲୀର ଏୟାରପୋର୍ଟରେ ଆମେ ଯେତେବେଳେ ଯାଇ ପହଞ୍ଚିଲୁ, ସେ ଅଫିସର ମାନେ ମୋତେ ପ୍ରଶ୍ନ କଲେ, ଇଂରାଜୀରେ ତ ସେଠି ବ୍ୟବହାର ହଉଥିଲା, କିନ୍ତୁ ମାନେ ଯେତେବେଳେ ଏୟାରପୋର୍ଟରୁ ଆମେ ପହଞ୍ଚିଗଲୁ ସେ ସମସ୍ତଙ୍କ ପରିଚୟ ଆଗେ ବୁଝିଦେଲେ, ଟୋକନ ସବୁ ଗୋଟେ ଗୋଟେ ଦେଲେ, ଆମେ ସବୁ ଟୋକନ ଧାରଣ କଲୁ, ବେକରେ ସବୁ ପକେଇଲୁ। ସେଇଠି ସେ ପଚାରିଲେ, ସମସ୍ତଙ୍କୁ ପଚାରିଲେ, ମୋତେ ବି ପଚାରିଲେ, କହିଲେ ହ୍ୱାଟ୍ ଇଜ୍ ୟୋର୍ ନେମ୍? ମୁଁ କହିଲି ମାଇ ନେମ୍ ଇଜ୍ ଲକ୍ଷ୍ମୀପ୍ରିୟା ଦାସ। କହିଲି ଫ୍ରମ୍ ହୋୟାର ହାଭ୍ ୟୁ କମ୍? କହିଲି ଆଇ ହାଭ୍ କମ୍ ଫ୍ରମ୍ ଓଡ଼ିଶା ଜଗତସିଂହପୁର। କହିଲେ ହ୍ୱାଟ୍ ଇଜ୍ ୟୋର୍ ପରଫରମ୍ସ? ମୁଁ କହିଲି ଆୱାର ପରଫରମ୍ସ ଇଜ୍ ପାଲା। ସେ ସେଇଠି ପଚାରିଥିଲେ, କହିଲେ ହ୍ୱାଟ୍ ଇଜ୍ ପାଲା, ମାନେ ପାଲାଟା କ'ଣ ବୋଲି ସିଏ ସେ ପର୍ଯ୍ୟନ୍ତ ଜାଣିନଥିଲେ। ଓଡ଼ିଶାରେ ଗୋଟେ ଏମିତି ସଂସ୍କୃତି, ପାଲା ସଂସ୍କୃତି ଅଛି ବୋଲି ହୁଏତ ସେ ଜାଣିନଥିଲେ କି ଅନଭିଜ୍ଞ ଥିଲେ, ସେଥିପାଇଁ ପଚାରିଲେ, କହିଲେ ହ୍ୱାଟ୍ ଇଜ୍ ପାଲା? ମୋର ହଠାତ୍ ମାନେ ବାହାରି ଆସିଲା ପାଟିରୁ, ପାଲା ଇଜ୍ ଅରିଜିନ୍ ଆଉନ୍ କଲଚର ଅଫ୍ ଓଡ଼ିଶା, ହୁଇଚ୍ ରିପ୍ରେଜେଣ୍ଟ ଅଫ୍ ଇଣ୍ଡିଆନ୍ କଲଚର ଆଣ୍ଡ ସିଭିଲାଇଜେସନ୍, ଆଣ୍ଡ ଅଲ୍ସୋ ଡେଭଲପମେଣ୍ଟ ବାଇ ଓଡ଼ିଆ ଲିଟରେଚର୍, ଡ୍ୟାନ୍ସ, ଆକ୍ଟିଂ ଆଣ୍ଡ ଏକ୍ସପ୍ଲାନେସନ୍। ମାନେ ପାଲାରେ ସବୁ ଅଛି, ଡ୍ୟାନ୍ସ ଅଛି, ଆକ୍ଟିଂ ଅଛି, ପାଲାରେ କବିମାନଙ୍କର ଲେଖା ଅଛି। ମାନେ ପାଲା ଯଦି ସାହିତ୍ୟ ବଞ୍ଚିଛି, କବିମାନେ ପାଲା ସାହିତ୍ୟ ପାଇଁ ବଞ୍ଚିଛନ୍ତି। ମାନେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ଅଭିମନ୍ୟୁ ସାମନ୍ତ ସିଂହାର, ଆଉ ରାଧାମୋହନ ଗଡ଼ନାୟକ, କବିବର ରାଧାନାଥ ରାୟ, ଏମିତି ଅନେକ ମାନେ ରୀତି ଯୁଗ ଠାରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ଯେତେ କବି ମାନେ ପାଲା ସଂସ୍କୃତି ସେମାନଙ୍କୁ ବଞ୍ଚେଇ ରଖିଛି। ତେଣୁ ପାଲା ଯେତେବେଳେ ଏତେ ଗୋଟେ ମୌଳିକ ପରମ୍ପରା, ଗୋଟେ ରୁଚିକୁ, ମଣିଷର ଦିଗକୁ ପରିବର୍ତ୍ତନ କରିଦେଇପାରୁଛି, ପାଲା ଦେଖିକି ଜଣେ ବି ଚାହିଁଲେ ଯେ ତାର ନିଜର ଚାଲିଚଳନ, ଆଚାର ବ୍ୟବହାର ସବୁ ବି ପାଲାରୁ ସେ ପରିବର୍ତ୍ତନଶୀଳ ହେଇପାରୁଛି, ସେଥିପାଇଁ କେହି ଆକ୍ଷେପ କରି ପାଲା ସଂସ୍କୃତିକୁ ଏପର୍ଯ୍ୟନ୍ତ କହିବା ମୁଁ କେବେ ଶୁଣିନି।
2: ବିଦ୍ୟା ହେଉଛି ଅମୂଲ୍ୟ ସମ୍ପତ୍ତି। ଭାଇ ଭାଇ ଠାରୁ ଭିନ୍ନ ହେଇଗଲା ପରେ ଟିଭି, ଗଡ୍ରେଜ, ଫ୍ରିଜ, ଘରର ଯେତେ ଆସବାବପତ୍ର ସବୁ ଅଲଗା ହେଇଯାଏ, କିନ୍ତୁ ବିଦ୍ୟା ଗୋଟେ ଏମିତି ଜିନିଷ ଭାଇ ଠାରୁ ଭାଇ ଭାଗ ନେଇପାରେ ନାହିଁ। ଏଇଥିପାଇଁ ଭଗବାନ ବ୍ୟାସ କୁହନ୍ତି,
3: କ'ଣ
2: ବିଦ୍ୟା ନାମ ରହସ୍ୟ ରୂପମଧିକ।

0: ପୁରୁଷ ଥିଲି, 5 ଜଣ ପୁରୁଷ, ଆଉ ମୁଁ ଜଣେ କେବଳ ଝିଅ ଥିଲି ସେତେବେଳେ। ମୋତେ ସମସ୍ତେ ବି ଝିଅ ଭଳିଆ ଦେଖିଛନ୍ତି, ଆଉ ସେମାନେ ଚାହିଁଛନ୍ତି। ବିଶେଷ କରି ଆମର ଯୋଉ ଶଙ୍କରଚରଣ ଦାସ ଯିଏ ମୋତେ ଶିଖେଇଥିଲେ ପ୍ରଥମ, ସିଏ ପ୍ରାୟତଃ ମୋତେ ସବୁବେଳେ ପ୍ରେରଣା ଦିଅନ୍ତି, ଉତ୍ସାହ ଦିଅନ୍ତି। ମୁଁ ଯୋଉଠି ମାନେ ରାଜି ହେବିନି, ନାଇଁ ସେ ଜାଗାକୁ ଯିବାନି ପାଲା ଗାଇବା ପାଇଁ, ନା ନା ଯିବା, ସେଠି ଗଲେ ଆମର ସୁନାମ ବଢିବ, ଲୋକ ଆମକୁ ଜାଣିବେ। ମୋତେ ସାଇକେଲରେ ନେଇକି ସେ ଯାଆନ୍ତି କାକଟପୁର ଆଉ ପୁରୀ ଅସ୍ତରଙ୍ଗ, ସେପର୍ଯ୍ୟନ୍ତ ଆମେ ସାଇକେଲରେ ପାଲା ଗାଇବା ପାଇଁ ଯାଇଛୁ। ଆଉ ବହୁତ ବି ପରିଶ୍ରମ ସେ କରିଛନ୍ତି ମୁଁ କେମିତି ପାଲାରେ ସୁନାମ ଅର୍ଜନ କରେ ବୋଲି।
1: ଆପଣଙ୍କର ଯୋଉ ଗୁରୁ କହୁଛନ୍ତି ଶଙ୍କର୍ଷଣ ଦାସ, ସେ କଣ ଆପଣଙ୍କ ପାଲା ଦଳରେ ଥିଲେ?
0: ପାଲା ଦଳରେ ଥିଲେ, ଏବେ ବି ଅଛନ୍ତି, ପାଲା ଗାଉଛନ୍ତି। ଶ୍ରୀପାଳିଆ, ଶ୍ରୀପାଳିଆ ମାନେ କଣ କି, ଗାୟକ ଯାହା ଜାଣିଥିବେ ଶ୍ରୀପାଳିଆ ହିଁ ସେଇଆ ଜାଣିଥିବେ। ଧର ଗାୟକ ଯାହା ବୋଲିବେ, ବାଇଚାନ୍ସ ଧର ସେ ପଦଟା ତାଙ୍କର ଧାରଣା ଆସିଲାନି, ମାନେ ଅନ୍ୟ ମନସ୍କ ହେଇଗଲେ କି ମନେ ପଡିଲାନି, ଶ୍ରୀପାଳିଆଙ୍କର ଧର୍ମ ହଉଛି ସେଟା ଗାୟକଙ୍କୁ ସ୍ମରଣ କରିଦେବା,
1: ସେଥିପାଇଁ ତାଙ୍କୁ ଯେ ଶ୍ରୀପାଳିଆ,
0: ଶ୍ରୀପାଳିଆ ମାନେ ଶ୍ରେଷ୍ଠ ପାଳିଆ, ସିଏ
1: ପାଳି ଧରନ୍ତି ଯେ ତାଙ୍କୁ ପାଳିଆ କୁହନ୍ତି।
0: ଆଜ୍ଞା,
1: ତେବେ ଆପଣଙ୍କର ଏବେ ଯୋଉ ଦଳ ଆପଣ ଗଢିଛନ୍ତି ସେଥିରେ ବି କଣ ଏବେ ମହିଳା ସଦସ୍ୟ ଅଛନ୍ତି?
0: ମହିଳା ସଦସ୍ୟ ପୂର୍ବରୁ ଥିଲେ ଜଣେ, ତାପରେ ତାଙ୍କର ମ୍ୟାରେଜ ହେଇଗଲା, ସେ ପାଲା ଛାଡିଦେଲେ, ଏବେ ଆଉ ଜଣେ ଅଛନ୍ତି ମହିଳା ସଦସ୍ୟ, ଜଣେ ଏବେ ଆସୁଛନ୍ତି ପାଲାକୁ, ରହିଛନ୍ତି ଆମ ସହିତ, ମତେ ନେଇକି 2 ଜଣ ଆମେ। ସେ ପାଳିଆ ସିଏ ଭଜନ ଗାଆନ୍ତି, ତାପରେ ଏବେ ଯୋଉ ଆଧୁନିକ ଆଲବମ୍ ବି ଯୋଉ ଗୀତ ସବୁ ଆଜିକାଲି ଚାଲିଲାଣି ସମାଜରେ, ତାକୁ ସେ ଆଲବମ୍ ବି ଗାଆନ୍ତି, ସେ ଅଭିନୟ ବି କରନ୍ତି, ସବୁ କ୍ଷେତ୍ରରେ ତାଙ୍କର ଭୂମିକା ଅଛି।
1: ପାଲା ଦଳରେ କେତେ ଜଣ ସଦସ୍ୟ ଥାନ୍ତି?
0: ପାଲା ଦଳରେ 6 ଜଣ ଗାୟକଙ୍କୁ ନେଇକି ସଦସ୍ୟ ଥାନ୍ତି, 6 ଜଣ, ଆଉ ଜଣେ ବାୟକ, 4 ଜଣ ପାଳିଆ, ଆଉ ଜଣେ ଗାୟକ କିମ୍ବା ଗାୟିକା, 6 ଜଣ।
1: ପାଲା ଭିତରେ ମଧ୍ୟ କଣ ପ୍ରକାର ଭେଦ ରହିଛି?
0: ପ୍ରକାର ଭେଦ ସେମିତି ତ ଦେଖିବାକୁ ଗଲେ ଗୋଟେ ଦୃଷ୍ଟିରୁ ନାହିଁ, କିନ୍ତୁ ଗୋଟେ ଦୃଷ୍ଟିରୁ ଅଛି। ଅଛି କଣ ନା, ହୁଏତ ଆଜିକି 20 ବର୍ଷ ପୂର୍ବରୁ ଯୋଉ ପାଲା ଗୁଡାକ ଥିଲା, 30 ବର୍ଷ ପୂର୍ବରୁ ଯୋଉ ପାଲା ଥିଲା, ସେମାନେ କଣ ଜଣେ ଗାୟକ ଗାଉଥିଲେ, ଧରାଯାଉ ମୋ ଗୁରୁ ଗାୟକ ଶେଖର ଜଗନ୍ନାଥ ବେହେରା, ସିଏ ଗାଉଥିଲେ କେବଳ ପୌରାଣିକ ବିଷୟବସ୍ତୁ, ଆଉ ରାଜ୍ୟ ବର୍ଣ୍ଣନା, ପ୍ରଭାତ ବର୍ଣ୍ଣନା, ସନ୍ଧ୍ୟା ବର୍ଣ୍ଣନା, ଆଉ ସେ ଯଦି ପଦେ ଛାନ୍ଦ କବି ସମ୍ରାଟ ଭଞ୍ଜଙ୍କର ଛାନ୍ଦ ଗାଉଛନ୍ତି ଅଧା ପର୍ଯ୍ୟନ୍ତ ସେ ଗାଇବେ, ତାଙ୍କ ପରେ ଆଉ ଜଣେ ଗାୟକ ଯିଏ ଆସିବେ ସେ ଅଧାଟାକୁ ସିଏ ପୂରଣ କରୁଥିଲେ। ଏବେ କିନ୍ତୁ ପାଲାର ଢାଞ୍ଚାଟା ସମ୍ପୂର୍ଣ୍ଣ ପରିବର୍ତ୍ତନ ହେଇଯାଇଛି, ମାନେ ସେଇ ଭଳିଆ ପାଲା ଗାଇଲେ ଆମେ ଦେଖୁଛୁ, ଲକ୍ଷ୍ୟ କରୁଛୁ, ଲୋକ ତାକୁ ଶୁଣିବା ପାଇଁ ଆଗ୍ରହ ଲୋକଙ୍କର ନାହିଁ। ଲୋକ ଚାହୁଁଛନ୍ତି କଣ ନା, ସ୍ତ୍ରୀ ରାଗିଛି ସ୍ୱାମୀ କେମିତି ମନେଇବ, କଣ କହିଲେ ସ୍ତ୍ରୀ ତା ଉପରେ ଆଉ ରାଗିବନି, ଆଚ୍ଛା ପୁଅର ଧର୍ମ କଣ, ବାପା ମାଙ୍କର ସେବା କରିବା, କେମିତି ବାପା ମାଙ୍କର ସେବା ନ କରି ପୁଅ କାହିଁକି ବାପା ମାଙ୍କୁ ନେଇକି ବୃଦ୍ଧାଶ୍ରମରେ ଛାଡୁଛି, ଏଥିପାଇଁ ଟିକେ ଶିକ୍ଷାମୂଳକ କିଛି ଦିଅନ୍ତୁ। ପ୍ରାୟତଃ ଅନୁଷ୍ଠାନରେ ଅର୍ଡର କରୁଛନ୍ତି, ଆଜି ଆଜ୍ଞା ପାଲା ଗାଇବେ, ଏଇଭଳିଆ ଶିକ୍ଷା ପାଲା ଦେବେ, ଯୋଉଥିରେ ଶିକ୍ଷା ଥିବ, ସମାଜ ସଚେତନ ଥିବ, ସେଇଭଳିଆ ପାଲା ଟିକେ ପରିବେଷଣ କରିବେ। ସେତେବେଳେ ପାଲା ଆଜିର ପାଲା ଭିତରେ ଏଇ ପରିବର୍ତ୍ତନ ଆସିଛି ବୋଲି ଆମେ ଅନୁଭବ କରୁଛୁ। ହଁ, ପାଲାର ପ୍ରକାର ଭେଦ କଣ ନା, ପାଲା ଗୋଟେ ହଉଛି ବାଦୀ ପାଲା ମଞ୍ଚ, ଯୋଉଠିକି 5 ରାତି 7 ରାତି ଧରିକି ପାଲା ପରିବେଷଣ ହଉଛି, ଆଉ ସେଠି ବହୁତ ଦର୍ଶକ ଆସୁଛନ୍ତି ପାଲା ଶୁଣିବା ପାଇଁ, ଜଣେ ଗାୟକ ଆଉ ଜଣେ ଗାୟକକୁ ପ୍ରଶ୍ନ କରୁଛି, ତାପରେ ସିଏ ପ୍ରଶ୍ନର ଉତ୍ତର ବି ଦଉଛନ୍ତି। 2ଟା ଦଳରେ ମାନେ ସେପଟରେ ସିଏ ଜଣେ ଗାୟିକା ଥିବେ, ଏପଟରେ ଜଣେ ଗାୟକ ଥିବେ, ଏ 2 ଜଣଙ୍କ ଭିତରେ ଯୋଉ ସଂଘର୍ଷ ମାନେ ସାହିତ୍ୟରେ ଚର୍ଚ୍ଚା ହେବ, ମାନେ ସେ ଧର ପ୍ରଶ୍ନ ପଚାରିଲେ, ଇଏ ସେ ପ୍ରଶ୍ନର ଉତ୍ତର ଆସିକି ଦେବେ, ଯଦି ନ ଦେଇପାରିବେ ତାହେଲେ ସିଏ କାଲିକି ପୁଣି ଆସି ତାଙ୍କୁ ତାଚ୍ଛଲ୍ୟ କରିକି କୁହନ୍ତି,
1: ମାନେ ଗୋଟେ ତର୍କ ବିତର୍କ,
0: ତର୍କ ବିତର୍କ, ଏଇଟା ଶୁଣିବା ପାଇଁ ଲୋକଙ୍କୁ ବେଶୀ ଭଲ ଲାଗେ। ଆଉ କଣ, ଆମର ଯୋଉ ହଉଛି 16 ପାଲା, 21 ପାଲା କିମ୍ବା ଆମର ଜନ୍ମଦିନ ପାଲା, ଏଥିରେ ସବୁ ଏସବୁ କିଛି ନଥାଏ। କିନ୍ତୁ ସାଧା ସିଧା ଭାବରେ ଆମେ ଗୋଟେ ରାମଚନ୍ଦ୍ର ବନବାସ ଗଲେ ରାମ ବନବାସ ବିଷୟଟା ଗାଇଦେଲୁ, କିମ୍ବା ନାଗାର୍ଜୁନ ଗଣ୍ଡାବଧ ଜୈମିନୀ ମହାଭାରତ କାହାଣୀ, ଏଇଟା ସେମିତି ସାଧା ସିଧାରେ ଗାଇଦେଲୁ, ଏଥିରେ ପ୍ରଶ୍ନ ଉତ୍ତର କିଛି ନଥାଏ। ଏଇଟା ହଉଛି ପ୍ରକାର ଭେଦ।
1: ବର୍ତ୍ତମାନ ସମୟରେ ପାଲାର ସ୍ଥିତି କେମିତି ଅଛି ବୋଲି ଆପଣ କହିବେ?
0: ଯେତିକି ଅନୁଭବ କରିଛି ମୁଁ, ମୋ ମତଟା ମୁଁ ଦଉଛି, ମାନେ ମୁଁ ପାଲା ସ୍ଥିତି ତ ଭଲ ଅଛି, କାହିଁକି ନା ଏବେ ବି ପାଲାର ଗାୟକ ଗାୟିକା ମାନେ ସବୁ ଆଗାମୀ ବର୍ଷ ପାଇଁକି ତ ରଜ ହେଉ କିମ୍ବା ପଣା ସଂକ୍ରାନ୍ତି, ଶ୍ରୀରାମ ନବମୀ, ଏସବୁ ବହିନା ସବୁ ମାନେ ରହିଗଲାଣି, ବୁକିଂ ସବୁ କରିସାରିଲେଣି, ପାଲା ସବୁ ରହିଯାଇଛି ଆଗୁଆ, ତେଣୁ ଗ୍ରାମାଞ୍ଚଳର ପାଲା ଟିକେ କମିଲା ଭଳି ଲାଗୁଛି, କିନ୍ତୁ ଏତେଟା ତ କମିନି, ପ୍ରାୟ ଚାହିଦା ଲୋକଙ୍କର ଅଛି ପାଲା ପ୍ରତି, ଆଉ ପ୍ରାୟତଃ ସବୁବେଳେ ତ ପାଲା ଗାଉଛୁ, କେବଳ ବର୍ଷା ଦିନଟା ଟିକେ ପାଲାଟା କମ୍ ରୁହେ, ନହେଲେ ଅଲଗା ସମୟରେ ସବୁ ସମୟରେ ପାଲା ଠିକ୍ ଚାଲିଛି।
1: ଏ ପାଲା ଗାଇବା ବ୍ୟତୀତ ଆପଣଙ୍କର ଆଉ କୋଉଥିରେ ରୁଚି ରହିଛି?
0: ପାଲା ଗାଇବା ତ ମୋର ରୁଚି, ଦ୍ୱିତୀୟ ରୁଚିଟା ହଉଛି ମୁଁ ଠାକୁରଙ୍କର ପୂଜା କରିବା ପାଇଁ ମତେ ବହୁତ ଭଲ ଲାଗେ, ଆଉ ମୋର ଜନ୍ମ ବେଳ ଠାରୁ

0: ବି ମୋର ମାନେ ମୋ ପୂର୍ବରୁ ଯୋଉ ଭାଇ ଭଉଣୀ ମାନେ ସବୁ ଏକ୍ସପାୟାର କରିଯାଉଥିଲେ, ମା ସେତେବେଳେ ଭାଗବତ ପଢିକି ଦଧିବା ମାନଙ୍କ ପାଖରେ ମାନସିକ କରିକି ମତେ ଜନ୍ମ ଦେଇଥିଲେ ବୋଲି ମୁଁ ଶୁଣିଛି। ତାପରେ ଏବେ ପାଲା ଗାଇଲା ପରେ ମୋର ବି ଗୋଟେ ମାନେ ଚିନ୍ତାଧାରା ରହିଲା, ଯୋଉ 1982 ବନ୍ୟାରେ ଠାକୁରଙ୍କର ମାନେ ମୂର୍ତ୍ତି ନଷ୍ଟ ହେଇଯାଇଥିଲେ, ମାଟି ମୂର୍ତ୍ତି। ମୋର ଲକ୍ଷ୍ୟ ଥିଲା ମନ୍ଦିର କରିବି, ଠାକୁରଙ୍କୁ ପୁଣି ରଖିବି। ତେଣୁ ଯାହା ହଉ, ପ୍ରଭୁଙ୍କର ଆଶୀର୍ବାଦରୁ ପାଲା ଗାଇକି ଯିଏ ଯୋଉଠି ସବୁ ଭଲ ଭଲ ଲୋକ ଯୋଉମାନେ ଅଛନ୍ତି, ଯୋଉମାନେ ଭକ୍ତ ଈଶ୍ୱର ପ୍ରେମୀ, ସେମାନଙ୍କୁ କହିକି 1000 କି 2000 କି 5000 ଏମିତି ସବୁ ବି ଦାନ କରିଛନ୍ତି। ଗୋଟେ ଛୋଟ ମନ୍ଦିରଟିଏ ବି କରିପାରିଛି, ଆଉ ଏବେ ବି ପ୍ରଭୁ ଦଧିମା ମଞ୍ଜୁ ସେଠି ପୂଜା ପାଉଛନ୍ତି। ଆଉ ପ୍ରତିଦିନ ଆମ ଭାଗବତ ବୋଲିବା ସେଠି, ତାପରେ ଗୀତ ଗୋବିନ୍ଦ ଜୟଦେବଙ୍କର ଗୀତ ଗୋବିନ୍ଦ ବୋଲିବା, ଏସବୁଥିରେ ମୋର ଟିକେ ଅଧିକା ରୁଚି ଥାଏ। ରାତି ପାହିଲା ମାନେ ମୁଁ ନିତ୍ୟକର୍ମ ସାରିକି କେମିତି ମନ୍ଦିରକୁ ପଳେଇ ଯିବି, ଠାକୁରଙ୍କର ପ୍ରାର୍ଥନା ବୋଲିବି କି ଭଜନ ଗାଇବି।
1: ଆପଣ ତ ପାଲା କ୍ଷେତ୍ରରେ ବେଶ ଲୋକପ୍ରିୟ ହେଇସାରିଲେଣି।
0: ଆଜ୍ଞା, ପ୍ରଭୁଙ୍କ ଆଶୀର୍ବାଦରୁ
1: ଲୋକ ଆପଣଙ୍କୁ ଜାଣିଛନ୍ତି ଆଉ ଚିହ୍ନିଛନ୍ତି। ତେବେ ଆଜି ଆମର ଏଇ ଷ୍ଟୁଡିଓକୁ ଆସିଛନ୍ତି, ଆପଣଙ୍କ କଣ୍ଠରୁ ଆମର ଶ୍ରୋତାମାନେ ଦୀପଦ ନିଶ୍ଚୟ ଶୁଣିବାକୁ ଚାହିଁବେ।
0: ପାଲାରେ ଗୋଟେ ମାନେ ଆମର ଭକ୍ତି ରସରେ ସେଇଟା ବିଷୟବସ୍ତୁଟା ଆମର ପ୍ରଭାସ ଯଜ୍ଞ। ଯେତେବେଳେ ଭଗବାନ କୃଷ୍ଣ ପ୍ରଭାସ ତୀର୍ଥରେ ଯଜ୍ଞ କରୁଥିଲେ, ସେତେବେଳେ ନନ୍ଦ ରାଜା, ରାଣୀ ଯଶୋମତୀ, ଗୋପୀ ଗୋପାଳ ମାନେ ସମସ୍ତେ ଯାଇଛନ୍ତି ଯେ ଭଗବାନ କୃଷ୍ଣ ଯଜ୍ଞ କରୁଛନ୍ତି, ଆମେ ସେଠିକି ଯିବା, ଆମ କାହ୍ନାକୁ ଆମେ ଦେଖିବା। ମାନେ ଏତେ ଭଲ ପାଇବା ସେମାନଙ୍କର କୃଷ୍ଣଙ୍କ ପ୍ରତି ଥିଲା, ସେ ସମସ୍ତେ ଯାଇକି ପହଞ୍ଚିଛନ୍ତି। ଏଣେ ମା ଦେବକୀ ମା ଯିଏ କୃଷ୍ଣଙ୍କୁ ଜନ୍ମ ଦେଇଛନ୍ତି, ସିଏ କହିଲେ ଯେ ମାନେ ଦ୍ୱାରିକି ଜଗେଇଛନ୍ତି, ଏଠି ଅନ୍ୟ କୌଣସି ବ୍ୟକ୍ତିକୁ ରାସ୍ତା ଦବ ନାହିଁ, ଭିତରକୁ ଛାଡ଼ିବନି। ସେଇଠି ଯଶୋମତୀ ମାତା କହୁଛନ୍ତି ଯେ କୃଷ୍ଣ ମୋ ପୁଅ, ଦେବକୀ କହୁଛନ୍ତି କୃଷ୍ଣ ମୋ ପୁଅ। ଦୁଇ ଜଣ ମାଙ୍କ ଭିତରେ ଯେତେବେଳେ ଦ୍ୱନ୍ଦ୍ୱ ଚାଲିଛି, ସେଠି ବହୁତ ତର୍କ ବିତର୍କ ହୁଏ, ବହୁତ ସମୟ ବି ସେଠି ଲାଗେ। ଗାଳି ଦିଅନ୍ତି ମାତା ଦେବକୀ, ଗୋଟେ ପଦ ଏଇଠି ଅବତାରଣା କରୁଛି, ଆପଣଙ୍କର କବି ମଞ୍ଜୁଳ କୃଷ୍ଣ ପ୍ରସାଦ ବସୁ କହିଛନ୍ତି, କହିଲେ ଥାଉଲ ପାଇବା ସୁଦ୍ଧା ତୁହି ନା ସେହି ଯଶୋଦା, କିଛାର ଲବଣୀ ଲାଗି ପୁତ୍ରେ ମୋହର, ପଘାରେ ବାନ୍ଧି ପିଟିଲୁ ଛାଟରେ କେତେ ନାଚିଲୁ, ସେ ଦାଗ ରହିଛି ଆଜ ଯାଏ ଦେହର, ଛେଉଣ୍ଡ ଛୁଆକୁ ନିର୍ଦ୍ଦୟା, କିଶରାଗେ ରଖିଥିଲୁ ଶୁଣିଛି ତାହା। ଜଣେ ମା ଆଉ ଜଣେ ମାକୁ ଗାଳି ଦଉଛି, ମାନେ ତୁ ଏ ସୁଧା ବଳା ବାଣୀ ଆଉ କହିବା ଆବଶ୍ୟକ ନାହିଁ, ତୁ ବାହାରି ଯାଏ, ତୁ କୃଷ୍ଣ ହଉଛି ମୋ ପୁଅ, ମୁଁ ତାର ଜନ୍ମଦାତ୍ରୀ, ତୁ ତାର କେହି ନୁହେଁ। ସେଇଠି ଦେବର୍ଷି ନାରଦ ଆସି ପହଞ୍ଚିଛନ୍ତି ଦି ମାଙ୍କର କଳି ମୀମାଂସା କରିବା ପାଇଁ। କହିଲେ ମା, ତମେ ତ କହୁଛ କୃଷ୍ଣ ତମ ପୁଅ, ସିଏ ବି କହୁଛନ୍ତି କୃଷ୍ଣ ମୋ ପୁଅ, ତେଣୁ ଆପଣ ଦୁଇ ଜଣ ମାତା ଏଇଠି ଥାଇକି ଡାକନ୍ତୁ, ଯାହା ଡାକ ଶୁଣି କୃଷ୍ଣ ଆସି ପହଞ୍ଚିବେ, ଆମେ ଜାଣିବୁ ଯେ ସିଏ ହଉଛନ୍ତି ପ୍ରକୃତ କୃଷ୍ଣଙ୍କର ମା। ସେଠି ପ୍ରଥମ ଡାକିଛନ୍ତି ରାଜମାତା ଦେବକୀ, ଯାହାକୁ କବି ମଞ୍ଜୁଳ କୃଷ୍ଣ ପ୍ରସାଦ ବସୁ ଲେଖିଛନ୍ତି, ହେବା

0: ତେଣୁ ସେଇଠି ଯଶୋମତୀ ମାତା ଡାକିଲେ, କହିଲେ ହେ ରାଜମାତା, ତମେ ତ ଏତେ ଡାକିଲ, କାହିଁ କୃଷ୍ଣ ତ ତମ ଡାକରେ ଆସିଲେନି, ତେଣୁ ମତେ ଥରୁଟିଏ ସୁଯୋଗ ଦିଅ, ମୁଁ ମୋ ପୁତ୍ରକୁ ଡାକିବି। ସେଇଠି ଯଶୋଦା ଡାକିବା ମାତ୍ର କେ ଭବ୍ୟ ଶୁଭ ଚକିତ ହୋଇଲା, କରଚ୍ୟୁତ ଅକ୍ଷତ କାହିଁକି ପଡିଲା, ସେ ଅରୁଆ ଚାଉଳକୁ ଫିଙ୍ଗି ଦେଇ ଯେତେବେଳେ ଭଗବାନ କୃଷ୍ଣ ଆସୁଛନ୍ତି, ସେଇଠି ଦେବର୍ଷି ନାରଦ କହିଲେ, ଦେବକୀଙ୍କୁ ଗାଳି ଦେଉଛନ୍ତି, କହିଲେ ମା ତମେ ହଉଛ ସନ୍ତାନ ତିଆରି କରିବା ଗୋଟେ ମେସିନ, ତମ ପାଖରେ ମାତୃତ୍ୱ ନାହିଁ, କିନ୍ତୁ ପ୍ରକୃତ ମାତୃତ୍ୱ ଅଛି ଯଶୋଦାଙ୍କ ପାଖରେ, ଯାହାଙ୍କର ଡାକ ଶୁଣି କୃଷ୍ଣ ଭଗବାନ ଏତେ ଦୂର ପଥରୁ ଆଗେଇ ଆସିଲେ। ତେଣୁ ଏଇ କଥାଟା ବହୁତ ମାନେ ଦୁଇ ମାଙ୍କ ଭିତରେ ଯେତେବେଳେ ଦ୍ୱନ୍ଦ, ଇଏ କହୁଛନ୍ତି ମୋ ପୁଅ, ସିଏ କହୁଛନ୍ତି ମୋ ପୁଅ, ଏଇଟା ବହୁତ ଲୋକ ମାନେ ଗ୍ରହଣ କରନ୍ତି। ଆଉ ଏଇ କଥା ଗୁଡାକ କେବଳ ଶୁଣିବା ପାଇଁ ଲୋକମାନେ ପ୍ରାୟ ଜାଗାରେ କୁହନ୍ତି, ଆପଣ ଟିକେ ପ୍ରଭାସଜ୍ଞ ବିଷୟବସ୍ତୁ ଗାଆନ୍ତୁ।
1: ଆପଣଙ୍କ ପରିବାରରେ ଏବେ କିଏ କିଏ ଅଛନ୍ତି?
0: ଏବେ

0: ଆମର ପରିବାରରେ ନନା, ବୋଉ, ତାପରେ ଭାଇ, ଭାଉଜ, ଭାଇର 3ଟା ଝିଅ ଆଉ ମୁଁ, ଏତିକି ଆମ ପରିବାର। ଆଉ 2 ଭଉଣୀ, ସେମାନେ ତ ବିବାହ କରିଛନ୍ତି।
1: ଯାହା ହଉ, ଆପଣ ଏତେ ସୁନ୍ଦର ଭାବରେ ଗାଇଲେ ସେଥିପାଇଁ ଆପଣଙ୍କୁ ଧନ୍ୟବାଦ। ଆପଣ ତ ସବୁବେଳେ କାର୍ଯ୍ୟବ୍ୟସ୍ତ ପାଲା ଗାଇବାରେ, ବିଶେଷ କରି ପାଲା ଗାଇବାରେ, ଆପଣ ଯେତେବେଳେ ଖାଲି ସମୟ ପାଆନ୍ତି ସେ ଅବସର ସମୟକୁ ଆପଣ କେମିତି ବିତେଇବାକୁ ପସନ୍ଦ କରନ୍ତି?
0: ଖାଲି ସମୟଟା ମୁଁ ପ୍ରାୟତଃ ବିତାଏ, ବହିପତ୍ର ପଢ଼େ, ତାପରେ ବିଭିନ୍ନ ପ୍ରକାର ଅଳଙ୍କାର ସବୁ ଦେଖେ, କୋଉଠି କୋଉ ବିଷୟରେ କୋଉ ଅଳଙ୍କାରଟା ଲାଗିପାରିବ। ଆଉ ବିଶେଷ କରି ପଢ଼ିବାଟା ହିଁ ମୋର ବହୁତ ସମୟ ପଳେଇଯାଏ। ଭାଗବତ, ଗୀତା, ଅନ୍ୟାନ୍ୟ ସବୁ ଗ୍ରନ୍ଥ, ଯୋଉ ବହି ଗୁଡାକ କି ରାଧାନାଥ ଗ୍ରନ୍ଥାବଳୀ, ଗଙ୍ଗାଧର ମେହେରଙ୍କ ଗ୍ରନ୍ଥାବଳୀ, ଏସବୁ ଫକୀର ମୋହନଙ୍କ ଗ୍ରନ୍ଥାବଳୀ, ଏସବୁ ଅଛି ଘରେ। ତେଣୁ ଯେତେବେଳେ ଅଲଗା ସମୟ ପାଏ ବହି ପଢ଼ାରେ ବିତେଇଥାଏ। ତାପରେ ବିଭିନ୍ନ ପ୍ରକାର ଗଛ, ସବୁ ଫୁଲ ଗଛ, ଫଳ ଗଛ, ଏସବୁ ଗଛ ଲଗେଇବା ପାଇଁ ଭଲ ଲାଗେ। ଠାକୁର ବାଡ଼ିରେ ବହୁତ ଗଛ ବି, ଫୁଲ ଗଛ ମୁଁ ଲଗାଏ, ଆଉ ଫୁଲ ଗଛର ଯତ୍ନ ନିଏ। ଜୀବଜନ୍ତୁଙ୍କ ପ୍ରତି ବି, ଗୋରୁ ଗାଈ ଏମାନଙ୍କ ପ୍ରତି ବି ମୋର ଟିକେ ଶ୍ରଦ୍ଧା ରହିଥାଏ। ରେଡିଓ ଶୁଣିବାକୁ ବହୁତ ଭଲ ଲାଗେ, ସକାଳ ପ୍ରୋଗ୍ରାମ ଗୁଡାକ ମୁଁ ପ୍ରାୟତଃ ସବୁ ଶୁଣେ। ଆଉ ବିଭିନ୍ନ ପ୍ରକାର ଗୀତ ଆଉ ନାଟକ ଏଗୁଡା ବି ଶୁଣିବା ପାଇଁ ଭଲ ଲାଗେ। ଗୀତଟା ବେଶୀ ମତେ ଭଲ ଲାଗେ ଶୁଣିବା ପାଇଁ।
1: ତେବେ ଆପଣ କୋଉ କଣ୍ଠଶିଳ୍ପୀଙ୍କର ଗୀତ ଶୁଣିବାକୁ ବେଶୀ ଭଲ ପାଆନ୍ତି?
0: ମୁଁ ବେଶୀ ଭଲ ପାଏ ଭିକାରୀ ବଳଙ୍କର, କାରଣ ତାଙ୍କର ଯେତେ ସଙ୍ଗୀତ ସବୁ ଭାବପୂର୍ଣ୍ଣ।
1: ତେବେ ଆପଣଙ୍କର ମନପସନ୍ଦର କଣ୍ଠଶିଳ୍ପୀ ଭିକାରୀ ବଳଙ୍କ କଣ୍ଠରୁ ଏଇ ଗୀତଟି ଆପଣଙ୍କୁ ଶୁଣେଇ

0: ଯଦି ବର୍ତ୍ତମାନ ସମୟରେ ଜଣେ ପାଲା ଗାୟନ କ୍ଷେତ୍ରକୁ ଆସିବାକୁ ଚାହିଁବ ତେବେ ତାକୁ କେମିତି ନିଜକୁ ପ୍ରସ୍ତୁତ କରିବାକୁ ପଡିବ?
1: ସେମାନଙ୍କ ପାଇଁ ତ ପ୍ରସ୍ତୁତ ନିହାତି ମାନେ ଆବଶ୍ୟକ, ମାନେ କଠିନ ପରିଶ୍ରମ ଦରକାର। ଆଉ ସେମାନେ ପାଲା ଖାଲି ଶିଖିଲେ ହବନି, ପାଲା ଗୋଟେ ଏମିତି କୋର୍ସ ଯେ ଯାହାକୁ ପ୍ରତିଦିନ ହିଁ ପଢିବା ପାଇଁ ପଡିବ, ଅନୁଶୀଳନ କରିବା ପାଇଁ ପଡିବ। ପାଲା ଗାଇବା ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯେପର୍ଯ୍ୟନ୍ତ ଗାଉଥିବ ସେ ପର୍ଯ୍ୟନ୍ତ ତାଙ୍କର ଅଧବସାୟକୁ ଜାରି ରଖିବା ପାଇଁ ପଡିବ, ପରିଶ୍ରମ କରିବା ପାଇଁ ପଡିବ। କାହିଁକି ଧର ଭଗବତ ଗୀତାର ଶୁଣିକି ଆମେ ଗାଇଦେଲେ, କାହିଁକି ଏ ଗୀତାରେ ଶ୍ଳୋକଟା ଲେଖାଗଲା, ଆର ପ୍ରକୃତ ଅର୍ଥଟା ତାତ୍ତ୍ୱିକ ଅର୍ଥଟା କଣ ହବ, ତାକୁ ଟିକେ ଦେଖିବା ପାଇଁ ପଡିବ। ତେଣୁ ଯେପର୍ଯ୍ୟନ୍ତ ଅଧବସାୟ ସେମାନଙ୍କର ଜାରି ଥିବ ସେ ପର୍ଯ୍ୟନ୍ତ ପାଲା ସେମାନଙ୍କର ଜନାଦୃତ ହେଇପାରିବ, ଏଥିରେ ସନ୍ଦେହର ଅବକାଶ ନାହିଁ।
0: ଯା ହଉ, ଆପଣ ଆମ ଷ୍ଟୁଡିଓକୁ ଆସିଲେ, ପାଲା ସଂସ୍କୃତି ସମ୍ପର୍କରେ ଅନେକ ତଥ୍ୟ ଦେଲେ ଏବଂ ପାଲା ଗାୟିକା ହିସାବରେ ଆପଣ ନିଜର ଅନୁଭୂତି କହିଲେ, ସେଥିପାଇଁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
1: ନମସ୍କାର।
0: ଶୁଣୁଥିଲେ ଲକ୍ଷ୍ମୀପ୍ରିୟା ଦାସଙ୍କ ସହିତ ଆମର ଏକ ସାକ୍ଷାତକାର। ତେବେ ଆଜି ତ ସମୟ ହୋଇଯାଇଛି, କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛି। ମୁଁ ସୌଦାମିନୀ, ନମସ୍କାର।

0: आकाशवाणी कटक समय वर्तमान दिन गोटे बाजि 50 मिनिट हेबाकु जाउछि। प्रथमे ओडियारे एवं परे परे इंग्राजी एवं हिंदीरे संवाद रिले करि प्रचार करुछु आकाशवाणी दिल्लीरु। तेबे प्रथमे शुणन्तु ओडियारे संवाद आम केन्द्ररु।
1: आकाशवाणी ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଯୁବବର୍ଗଙ୍କ ସହଯୋଗ କ୍ରମେ 2047 ପୂର୍ବରୁ ଭାରତ ବିକଶିତ ରାଷ୍ଟ୍ରରେ ପରିଣତ ହୋଇପାରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କଲେ ରାଷ୍ଟ୍ରପତି। ନୂଆଦିଲ୍ଲୀରେ ବ୍ରିକ୍ସ ଟିକସ ମୁଖ୍ୟ ପ୍ରଶାସକ ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧନ କଲେ ଅର୍ଥମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ପୂରିଲା 8 ବର୍ଷ। ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟସେବା ଅଧିକ ଲୋକାଭିମୁଖୀ ହୋଇଛି କହିଲେ ପ୍ରଧାନମନ୍ତ୍ରୀ। ଦେଶର ସମସ୍ତ ସରକାରୀ ଓ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କଗୁଡ଼ିକ ଆସନ୍ତା ରବିବାର ଦିନ ଖୋଲା ରହିବ ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ମହିଳା 49 କିଲୋଗ୍ରାମ ଭାରୋତ୍ତୋଳନ ବର୍ଗରେ ରୌପ୍ୟ ପଦକ ହାସଲ କଲେ ମୀରାବାଇ ଚାନୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି 2047 ପୂର୍ବରୁ ଯୁବବର୍ଗଙ୍କ ସହଯୋଗ କ୍ରମେ ଭାରତ ବିକଶିତ ରାଷ୍ଟ୍ରରେ ପରିଣତ ହୋଇପାରିବ। ଭଦୋଦରାସ୍ଥିତ ମହାରାଜା ସୟାଜୀ ରାଓ ବିଶ୍ୱବିଦ୍ୟାଳୟର 75ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି ଏହା କହିଛନ୍ତି।
2: ବର୍ଷ 2047 ତକ ବିକଶିତ ଭାରତ କେ ନିର୍ମାଣ କେ ରାଷ୍ଟ୍ରୀୟ ଲକ୍ଷ୍ୟକୁ ଲେକର ଦେଶବାସୀ ଆଗେ ବଢ଼ ରହେ ହେଁ। ଏସା ଭାରତ ଯାହା ଗୁଣବତ୍ତାପୂର୍ଣ୍ଣ ଶିକ୍ଷା ଓ ସ୍ୱାସ୍ଥ୍ୟ ସୁବିଧାଏ ସଭି ତକ ପହଞ୍ଚେ। ଏସା ଭାରତ ଯାହା ବିଜ୍ଞାନ ଓ ପ୍ରୌଦ୍ୟୋଗିକୀ କା ଉପଯୋଗ ମାନବ କଲ୍ୟାଣ କେ ଲିଏ ହୋ।
1: ଦେଶର ବିଭିନ୍ନ କ୍ଷେତ୍ରରେ ଆଧୁନିକ ପ୍ରଯୁକ୍ତିବିଦ୍ୟା ଆଧାରିତ ପରିବର୍ତ୍ତନ ଘଟୁଛି। ସୃଷ୍ଟ ଆହ୍ୱାନଗୁଡ଼ିକର ସମାଧାନ ଦିଗରେ ସରକାର ବହୁମୁଖୀ ବିକଳ୍ପ ପଦକ୍ଷେପ ଆପଣାଇଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି। ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ବ୍ୟାପକ ଅଂଶଗ୍ରହଣକୁ ରାଷ୍ଟ୍ରପତି ସ୍ୱାଗତ କରିଛନ୍ତି। ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତି 12,600ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିଛନ୍ତି। ସ୍ନାତକ ତଥା ସ୍ନାତକୋତ୍ତର ପାଠ୍ୟକ୍ରମରେ ଉତ୍କର୍ଷ ପ୍ରତିପାଦନ କରିଥିବା 201 ଜଣ ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତି ସ୍ୱର୍ଣ୍ଣପଦକ ପ୍ରଦାନ କରିଛନ୍ତି। ସମାବର୍ତ୍ତନ ଉତ୍ସବ ପରେ ରାଷ୍ଟ୍ରପତି ବ୍ରହ୍ମକୁମାରୀ ସଂସ୍ଥାର ଗ୍ଲୋବାଲ୍ ସ୍ପିରିଚୁଆଲ୍ ପ୍ୟାଲେସ୍ ରିଟ୍ରିଟ୍ ସେଣ୍ଟରର ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଅବସରରେ ରାଷ୍ଟ୍ରପତି ବିଶ୍ୱ ନବୀକରଣ ପାଇଁ ଆଧ୍ୟାତ୍ମିକ ଜାଗରଣ ଶୀର୍ଷକ ଏକ ଅଭିଯାନର ଉଦ୍ଘାଟନ ସହ ବିକଶିତ ଭାରତ ପାଇଁ ଯୁବବର୍ଗ, ରାଷ୍ଟ୍ର ନିର୍ମାଣ ପାଇଁ ଆଭ୍ୟନ୍ତରୀଣ ଶକ୍ତି ଜାଗରଣ ପ୍ରସଙ୍ଗ ଆଧାରିତ ଏକ କାର୍ଯ୍ୟକ୍ରମର ମଧ୍ୟ ରାଷ୍ଟ୍ରପତି ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରିବେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଆଗାମୀ କିଛି ବର୍ଷ ମଧ୍ୟରେ ବହୁପକ୍ଷୀୟ ଟିକସ ବ୍ୟବସ୍ଥା ନେଇ ଗ୍ରହଣ କରାଯାଉଥିବା ନିଷ୍ପତ୍ତି ଭବିଷ୍ୟତର ସୀମାପାର ଟିକସ ପ୍ରକ୍ରିୟାକୁ ଏକ ରୂପରେଖ ପ୍ରଦାନ କରିବ।

0: ସ୍ଥାନୀୟ ମହିଳା ଆର୍ଥିକ ସୁବିଧା ପାଇ ଜାତୀୟ ହାରଠାରୁ ଆଗରେ ଅଛନ୍ତି। ଆନୁଷ୍ଠାନିକ ବ୍ୟାଙ୍କିଂ ବ୍ୟବସ୍ଥା ଭିତରେ ସମ୍ପୃକ୍ତ ବୁଲାବିକାଳୀଙ୍କୁ ଯୋଡ଼ାଯିବା ପରେ ସେମାନଙ୍କର ପାରିବାରିକ ଆୟ 20%ରୁ ଅଧିକ ବୃଦ୍ଧି ପାଇଥିବାରୁ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ପ୍ରଶଂସା କରିଛନ୍ତି। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ଆଜି 8 ବର୍ଷ ପୂରଣ ହୋଇଛି। 2018 ସେପ୍ଟେମ୍ବର ମାସରେ ଝାଡ଼ଖଣ୍ଡର ରାଞ୍ଚିରେ ଆରମ୍ଭ ହୋଇଥିବା ଏହି ଯୋଜନା ବିଶ୍ୱର ସର୍ବବୃହତ ସରକାରୀ ସ୍ୱାସ୍ଥ୍ୟ ଯୋଜନା ଭାବେ ପରିଗଣିତ ହୋଇଛି। ଭାରତରେ ପ୍ରାୟ 60 କୋଟିରୁ ଅଧିକ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା କ୍ଷେତ୍ରରେ ଏହା ବଡ଼ ପରିବର୍ତ୍ତନ ଆଣିଛି। ପରିବାରଗୁଡ଼ିକୁ ବାର୍ଷିକ 5 ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଯୋଗାଇଦେବା ସହ ଦେୟମୁକ୍ତ ସେବା ପ୍ରଦାନ କରାଯାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଅଦ୍ୟାବଧି ଆୟୁଷ୍ମାନ ମନ୍ଦିରକୁ 500 କୋଟିରୁ ଅଧିକ ଥର ରୋଗୀ ସେବା ପାଇଁ ଯାଇଛନ୍ତି। ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟସେବା ଅଧିକ ସୁଦୃଢ଼ କରିଥିବା ଏହା ପ୍ରତିପାଦନ କରୁଛି। ଆମ ସମ୍ଭାଦଦାତା ଜଣାଇଛନ୍ତି 48 କୋଟି 54 ଲକ୍ଷରୁ ଅଧିକ ଆୟୁଷ୍ମାନ କାର୍ଡ ବର୍ତ୍ତମାନ ସୁଦ୍ଧା ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି ଯେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଦେଶର ଅନେକ ନିୟୁତ ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚି ସେମାନଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିପାରିଛି। ଏହି ଯୋଜନା ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ସହ ହିତାଧିକାରୀଙ୍କ ପରିବାରଗୁଡ଼ିକୁ ଆର୍ଥିକ ସୁରକ୍ଷା ମଧ୍ୟ ଦେଇପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ଏହି ଯୋଜନା ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରିଛି। ସେ ପୁଣି କହିଛନ୍ତି ପ୍ରତ୍ୟେକ ନାଗରିକଙ୍କୁ ବିନା ଆର୍ଥିକ ବୋଝରେ ମର୍ଯ୍ୟାଦାର ସହ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ସରକାର ସୁନିଶ୍ଚିତ କରିଛନ୍ତି। ଦେଶର ସମସ୍ତ ସରକାରୀ ଓ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କଗୁଡ଼ିକ ଆସନ୍ତା ରବିବାର ଦିନ ଖୋଲା ରହିବ। ଅର୍ଥ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି ଆସନ୍ତା 28-30 ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ କର୍ମଚାରୀ ସଂଘର ଡାକରାରେ ଧର୍ମଘଟକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ସରକାରଙ୍କ ଏହି ପ୍ରସ୍ତାବକୁ ସମର୍ଥନ ଦେଇଥିବା ଅର୍ଥ ମନ୍ତ୍ରଣାଳୟ କହିଛି। ଅନ୍ୟପକ୍ଷରେ ପ୍ରସ୍ତାବିତ ଧର୍ମଘଟଗୁଡ଼ିକୁ ସ୍ଥଗିତ ରଖିବା ପାଇଁ କର୍ମଚାରୀ ସଂଘକୁ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ଦେଶବ୍ୟାପୀ ଆଜି 11ତମ ଆୟୁର୍ବେଦ ଦିବସ ପାଳନ କରାଯାଉଛି। ଆୟୁର୍ବେଦ ଚିକିତ୍ସା ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ପ୍ରତିବର୍ଷ ସେପ୍ଟେମ୍ବର 23 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆଜି ମହାରାଷ୍ଟ୍ରର ନାଗପୁରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଗଦେଇ ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି ରୋଗମୁକ୍ତ ଜୀବନଶୈଳୀ ପାଇଁ ଆୟୁର୍ବେଦ ଆପଣାଇବା ଦରକାର। ସନ୍ତୁଳିତ ଖାଦ୍ୟ, ଶୃଙ୍ଖଳିତ ଜୀବନ, ଗଭୀର ନିଦ୍ରା, ଯୋଗ ଓ ପ୍ରକୃତି ସହ ସମନ୍ୱୟ ରକ୍ଷା କରି ସୁସ୍ଥ ଜୀବନ ଆପଣାଇବା ଲାଗି ଏକ ଆଭିମୁଖ୍ୟ ଗ୍ରହଣ କରିବା ପାଇଁ ଶ୍ରୀ ଯାଦବ ଆହ୍ୱାନ ଦେଇଛନ୍ତି। ସମସ୍ତଙ୍କର ଘର ହେଉଛି ସ୍ୱାସ୍ଥ୍ୟସେବାର ପ୍ରଥମ କେନ୍ଦ୍ର ଏବଂ ସୁସ୍ଥ ଜୀବନଶୈଳୀ ହେଉଛି ପ୍ରକୃତ ମୂଳଦୁଆ ବୋଲି ଶ୍ରୀ ଯାଦବ କହିଛନ୍ତି। ମଧୁମେହ, ମେଦବହୁଳତା, ଉଚ୍ଚ ରକ୍ତଚାପ, ମାନସିକ ଅବସାଦ ସୁସ୍ଥ ଜୀବନଶୈଳୀ ପାଇଁ ପ୍ରତିବନ୍ଧକ ହୋଇଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରରେ ଆୟୁଷ କ୍ଷେତ୍ରକୁ ଗତ 12 ବର୍ଷ ମଧ୍ୟରେ ସରକାର ପ୍ରାଥମିକତା ପ୍ରଦାନ କରିଆସୁଛନ୍ତି। ଆୟୁର୍ବେଦ ଶିକ୍ଷା ଏବଂ ଗବେଷଣାକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଗୁଜରାଟର ଜାମନଗରଠାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଶ୍ୱ ପାରମ୍ପରିକ ଔଷଧ କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି। ଆସନ୍ତାକାଲିର ସୁସ୍ଥତା ପାଇଁ ଆୟୁର୍ବେଦ ବାର୍ତ୍ତା ଆଧାରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏଥିରେ ଆୟୁର୍ବେଦ ପ୍ରତିଷ୍ଠାନ ଏବଂ ଆୟୁର୍ବେଦ କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ବିଶେଷଜ୍ଞ ଓ ଅଂଶୀଦାର ଅଂଶଗ୍ରହଣ କରିଛନ୍ତି। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଆୟୁର୍ବେଦ ଆଧାରିତ ଜ୍ଞାନ ଆଦାନ ପ୍ରଦାନ ତଥା ସହଯୋଗ ବୃଦ୍ଧି ନେଇ ଏହି କାର୍ଯ୍ୟକ୍ରମ ଏକ ମଞ୍ଚ ପ୍ରଦାନ କରୁଛି। ଏହି ଦିବସ ପାଳନ ଅବସରରେ ଶ୍ରୀ ଯାଦବ କହିଛନ୍ତି
1: हमारे आयुष मंत्रालय ने जो थीम चुनी है वो है बेहतर कल के लिए आयुर्वेद। यानी कि अगर बुढ़ापे में भी अगर हम अच्छा स्वास्थ्य रखना चाहते हैं, जिंदगी हम वहां पर जीना चाहते हैं, तो अभी से आयुर्वेद और आयुष को योगा को अपनाइए।
0: କାର୍ଯ୍ୟକ୍ରମ ଅବସରରେ ଆୟୁର୍ବେଦ କ୍ଷେତ୍ରର ବିଶେଷଜ୍ଞଙ୍କ ଦ୍ୱାରା 6ଟି ରିପୋର୍ଟ ଉପସ୍ଥାପନ କରାଯାଇଛି। ଆୟୁର୍ବେଦ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ନାଗରିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଖେଳ ଖବର ଜାପାନରେ ଚାଲିଥିବା ଏସିଆନ୍ ଗେମ୍ସରେ ଅଲିମ୍ପିକ୍ସ ପଦକ ବିଜୟିନୀ ମୀରାବାଇ ଚାନୁ ତାଙ୍କର ପ୍ରଥମ ଏସିଆନ୍ ଗେମ୍ସ ପଦକ ହାସଲ କରିଛନ୍ତି। ସେ ମହିଳା 49 କିଲୋଗ୍ରାମ ଭାରୋତ୍ତୋଳନ ବର୍ଗରେ ରୌପ୍ୟ ପଦକ ପାଇଛନ୍ତି। ଏହି ବର୍ଗରେ ଭାରତ 28 ବର୍ଷ ପରେ ଏହି ପଦକ ହାସଲ କରିଛି। ଏହି ବର୍ଗରେ ଉତ୍ତର କୋରିଆ ସ୍ୱର୍ଣ୍ଣ ଓ ଇଣ୍ଡୋନେସିଆକୁ କାଂସ୍ୟ ପଦକ ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଏହି ସଫଳତା ପାଇଁ ଚାନୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପଶ୍ଚିମ କେନ୍ଦ୍ରୀୟ ଏବଂ ତତ୍ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଅବପାତ ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଆଡ଼କୁ ଗତି କରି ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଆଜି ମଧ୍ୟରାତ୍ରିରୁ ଆସନ୍ତାକାଲି ସକାଳ ମଧ୍ୟରେ ବିଶାଖାପାଟନମ୍ ଓ ଗୋପାଳପୁର ମଧ୍ୟବର୍ତ୍ତୀ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବ। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ଆସନ୍ତାକାଲି ମଧ୍ୟ ଓଡ଼ିଶା ସମେତ ଛତିଶଗଡ଼, ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନାରେ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଯୁବବର୍ଗଙ୍କ ସହଯୋଗ କ୍ରମେ 2047 ପୂର୍ବରୁ ଭାରତ ବିକଶିତ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ 4 ପର୍ଯ୍ୟନ୍ତ ବିଧାନସଭା ମୁଲତବୀ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 2915 ଷ୍ଟାର୍ଟଅପ୍ ପଞ୍ଜିକୃତ ହୋଇଥିବା ଗୃହରେ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ଆଜି ପୂରିଲା 8 ବର୍ଷ। ଗଭୀର ଅବପାତର ମୁକାବିଲା ନେଇ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି କହିଲେ ରାଜସ୍ୱ ମନ୍ତ୍ରୀ। ଏବଂ ସୁସ୍ଥ ଭବିଷ୍ୟତ ପାଇଁ ଆୟୁର୍ବେଦର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆୟୁର୍ବେଦ ଦିବସ। ସପ୍ତଦଶ ବିଧାନସଭାର ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ଦିନରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଆରମ୍ଭ ହେବାର 5 ମିନିଟ୍ ପରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଗୃହକୁ ଅପରାହ୍ନ 4 ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ବିରୋଧୀ ସଦସ୍ୟମାନେ ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ଓ ଏମ୍ଏମ୍ଡିଆର୍ ସଂଶୋଧନ ଆଇନ ପ୍ରତ୍ୟାହାର ଦାବି ପ୍ରସଙ୍ଗକୁ ନେଇ ଗୃହ ମଧ୍ୟରେ ହୋହଲ୍ଲା କରିଥିଲେ। ଉପବାଚସ୍ପତି ବିରୋଧୀ ସଦସ୍ୟମାନଙ୍କୁ ଆସନକୁ ଫେରିଯିବାକୁ ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଗୃହକୁ ମୁଲତବୀ ରଖାଯାଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 2915 ଷ୍ଟାର୍ଟଅପ୍ ପଞ୍ଜିକୃତ ହୋଇଛି ବୋଲି ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ବିଧାନସଭାରେ ସଦସ୍ୟ ପବିତ୍ର ସାଉଁତାଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ମଲ୍ଲିକ କହିଛନ୍ତି, ନୂଆ ଷ୍ଟାର୍ଟଅପ୍ ପାଇଁ 3091 ଆବେଦନ ହୋଇଛି। ଷ୍ଟାର୍ଟଅପ୍ଗୁଡ଼ିକର ମୂଲ୍ୟାୟନ ଓ ବିଭିନ୍ନ ପ୍ରକ୍ରିୟାରେ ସହଯୋଗ ପାଇଁ 12 ନୋଡାଲ୍ ଏଜେନ୍ସି ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ ପାଇଁ 42 ଇନ୍କ୍ୟୁବେଟର ସହିତ ରାଜ୍ୟ ସରକାର ସମନ୍ୱୟ କରୁଛନ୍ତି। ବର୍ତ୍ତମାନ 714 ଷ୍ଟାର୍ଟଅପ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରୋହାହନ ଦିଆଯାଉଛି। ଏଥିସହିତ ଷ୍ଟାର୍ଟଅପ୍ଗୁଡ଼ିକୁ ବ୍ୟବସାୟ ମାର୍ଗଦର୍ଶନ ଓ ପରାମର୍ଶ ପ୍ରଦାନ ପାଇଁ 45 ମେଣ୍ଟର ଉପଲବ୍ଧ ଅଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ଗୃହରେ ସୂଚନା ଦେଇଛନ୍ତି। ରାଜ୍ୟରେ 34 ମଡେଲ୍ ମଣ୍ଡି ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା

0: ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ଧାରାବାହିକରେ ଆଜି ଶୁଣନ୍ତୁ ଇଜ୍ ଅଫ୍ ଡୁଇଂ ବିଜନେସ୍ ସମ୍ପର୍କରେ।
1: ଇଜ୍ ଅଫ୍ ଡୁଇଂ ବିଜନେସ୍ରେ ଯଦି ଆମେ ଦେଖିବା ଲାଷ୍ଟ 4-5 ବର୍ଷ ଭିତରେ ଓଡ଼ିଶାରେ ଗୁଡ଼େ କାମ କରାଯାଇଛି। ଆଉ ସବୁଠୁ ବେଶୀ ଯଦି ଆମେ କହିବା ଯେ କୋଉ ଡିପାର୍ଟମେଣ୍ଟ ବେଶୀ ରିଫର୍ମସ୍ କରିଛି, ସେଟା ଦେଖିବା ପାଇଁ ରେଭିନ୍ୟୁ ଆଣ୍ଡ ଡିଜାଷ୍ଟର ମ୍ୟାନେଜମେଣ୍ଟ ଡିପାର୍ଟମେଣ୍ଟ ତାର ବେଶୀ ଅନଲାଇନ୍ ପ୍ରୋସେସ୍ ସେମାନେ କରିଛନ୍ତି। ବେସିକାଲି ଅନଲାଇନ୍ ରେ ଆପ୍ଲିକେସନ୍ ପାଇଁ ଗଭର୍ଣ୍ଣମେଣ୍ଟ ବେଶୀ ଚେଷ୍ଟା କରିଛନ୍ତି। ଯେମିତିକି ମୁଁ ଆପଣଙ୍କୁ ଏକ୍ସାମ୍ପଲ୍ ଦେବି ଯେ ଲେବର ESI ଡିପାର୍ଟମେଣ୍ଟର ଯେକୌଣସି ଲାଇସେନ୍ସ ପାଇଁ ଆଗରୁ ଅଫ୍ଲାଇନ୍ରେ ଆପ୍ଲାଏ କରିବା ପାଇଁ ପଡ଼ିଥିଲା, ଏବେ ପରିଶ୍ରମ ପୋର୍ଟାଲ୍ ଡେଭଲପ୍ କରାହେଇକି ସେଥିରେ ଅନଲାଇନ୍ରେ ଫ୍ୟାକ୍ଟ୍ରି ଲାଇସେନ୍ସ ହଉ ଫ୍ୟାକ୍ଟ୍ରି ବନ୍ଦ।
0: ଇଜ୍ ଅଫ୍ ଡୁଇଂ ବିଜନେସ୍ର ମୂଳ ଲକ୍ଷ୍ୟ ଉପରେ ସୂଚନା ଦେଉଥିଲେ ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ସେକ୍ରେଟାରୀ ଜେନେରାଲ ସାତ୍ତ୍ୱିକ ସ୍ୱାଇଁ। ପ୍ରାଚୀନ ଜ୍ଞାନଧାରା ମାନବ ଜୀବନ ଏବଂ ପୃଥିବୀ ସହିତ ସମନ୍ୱୟ ରଖି ଚିକିତ୍ସା ଦୃଷ୍ଟିକୋଣକୁ ଆୟୁର୍ବେଦ ପ୍ରସ୍ତୁତ କରିଥାଏ। ମାନବ ଜାତି ଏବଂ ପୃଥିବୀ ପାଇଁ ଆୟୁର୍ବେଦ ସମସ୍ତଙ୍କୁ ଜ୍ଞାନର ଗଭୀର ମୂଲ୍ୟ ବୁଝାଇବା ସହିତ ମନୁଷ୍ୟର ସ୍ୱାସ୍ଥ୍ୟକୁ ପ୍ରକୃତି ସହିତ ସମନ୍ୱୟ ରଖିବା ପାଇଁ ଆୟୁର୍ବେଦ ବାର୍ତ୍ତା ଦେଇଥାଏ। ଚଳିତ ବର୍ଷଠାରୁ ଜାତୀୟ ଆୟୁର୍ବେଦ ଦିବସକୁ ଆଜିର ଦିନରେ ପାଳନ କରିବା ଏକ ଐତିହାସିକ ଦିବସ। ଆୟୁର୍ବେଦ ଶାରୀରିକ ଓ ମାନସିକ ସନ୍ତୁଳନ ଉପରେ ପର୍ଯ୍ୟବେସିତ, ଏହା ଏକ ଚିକିତ୍ସା ପଦ୍ଧତି ଏବଂ ଜୀବନଶୈଳୀ। ଚଳିତ ବର୍ଷ ଜାତୀୟ ଆୟୁର୍ବେଦ ଦିବସର ବାର୍ତ୍ତା ହେଉଛି ସୁସ୍ଥ ଭବିଷ୍ୟତ ପାଇଁ ଆୟୁର୍ବେଦ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଶୁଭେଚ୍ଛା ଜଣାଇ କହିଛନ୍ତି, ଭାରତୀୟ ପ୍ରାଚୀନ ଯୋଗ ପରମ୍ପରାକୁ ବିଶ୍ୱସ୍ତରୀୟ ପରିଚୟ ପ୍ରଦାନ କରିବା ସହ ଆୟୁର୍ବେଦକୁ ଆଧୁନିକ ଗବେଷଣା ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସହ ଯୋଡ଼ିବା ଦିଗରେ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି। ଆୟୁର୍ବେଦକୁ ଆପଣାଇ ପ୍ରକୃତିର ସମନ୍ୱୟରେ ସୁସ୍ଥ ଜୀବନ ଓ ସୁନ୍ଦର ପୃଥିବୀ ଗଢ଼ିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱର ଖାରବେଳ ଭବନ ପରିସରରେ ଆୟୋଜିତ 11ତମ ଆୟୁର୍ବେଦ ଦିବସକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଉଦ୍ଘାଟନ କରିଛନ୍ତି। ଏହି ଶିବିର ମାଧ୍ୟମରେ ଆୟୁର୍ବେଦ ଚିକିତ୍ସା ଓ ସ୍ୱାସ୍ଥ୍ୟ ସଚେତନତାକୁ ସୁଦୃଢ଼ କରିବାକୁ ପ୍ରୟାସ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ 4:00 ପର୍ଯ୍ୟନ୍ତ ବିଧାନସଭା ମୁଲତବୀ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 2,915 ଷ୍ଟାର୍ଟଅପ୍ ପଞ୍ଜୀକୃତ ହୋଇଥିବା ଗୃହରେ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ଆଜି ପୁରିଲା 8 ବର୍ଷ। ଗଭୀର ଅବପାତର ମୁକାବିଲା ନେଇ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି କହିଲେ ରାଜସ୍ୱ ମନ୍ତ୍ରୀ, ଏବଂ ସୁସ୍ଥ ଭବିଷ୍ୟତ ପାଇଁ ଆୟୁର୍ବେଦର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆୟୁର୍ବେଦ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଯାଉନି କେନେ। ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲି ବିବିଧ ଭାରତ ବିବିଧ ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 5:31। ଶ୍ରୋତାବନ୍ଧୁ ଆପଣମାନେ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି।

ଶ୍ରୋତାବନ୍ଧୁ ଶୁଣୁଥିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6ଟା। ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଭକ୍ତି ଗୀତ।

ସେ ସହିଲା କାର୍ଯ୍ୟକ୍ରମ ଭକ୍ତିଗୀତ। ଆଜିର ଶିଳ୍ପୀମାନେ ଥିଲେ ସୁଭାଶିଷ, ନମିତା ଅଗ୍ରୱାଲ, କୁମାର ବାପି। ଗୀତ ରଚନା କରିଥିଲେ ଅଲେଖ ବିଶ୍ୱାଳ, କୁବେର ଚକ୍ରବର୍ତ୍ତୀ। ଆକାଶବାଣୀ ବାରିପଦା, ଏଥର ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ଅରବିନ୍ଦ ଓ ରୂପାଲି। ଗୀତ ରଚନା କରିଛନ୍ତି ଦେବୀଦତ୍ତ ମହାନ୍ତି।

ଶ୍ରୋତାବନ୍ଧୁ ଶୁଣୁଥିଲେ କାର୍ଯ୍ୟକ୍ରମ ସୁଗମ ସଙ୍ଗୀତ। ଆଜିର ଶିଳ୍ପୀମାନେ ଥିଲେ ମହମ୍ମଦ ଅଜିଜ, ଅରବିନ୍ଦ, ବାବୁଲ ସୁପ୍ରିୟ ଓ ରୂପାଲୀ। ଗୀତ ରଚନା କରିଥିଲେ ବିଜୟ ମଲ୍ଲ, ଦେବୀଦତ୍ତ ମହାନ୍ତି ଓ ଅରୁଣ ମନ୍ତ୍ରେ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ଦେଇଥାଏ। ଯେତେବେଳେ ଆମେ ଚାରିପାଖ ସଫା ସୁତୁରା ରଖୁ, ସେତେବେଳେ ବିଭିନ୍ନ ରୋଗର ସଂକ୍ରମଣ କମିଯାଏ ଏବଂ ଲୋକମାନେ ସୁସ୍ଥ ଜୀବନ ବିତେଇ ପାରନ୍ତି। ସ୍ୱଚ୍ଛ ପରିବେଶ ଆମ ଭବିଷ୍ୟତକୁ ଉଜ୍ଜଳ କରିଥାଏ। ଆଜିର ଶିଶୁମାନେ ଆସନ୍ତାକାଲିର ନାଗରିକ। ଯଦି ସେମାନେ ଏକ ସ୍ୱଚ୍ଛ ଓ ସୁସ୍ଥ ପରିବେଶରେ ବଢ଼ିବେ, ତେବେ ସେମାନେ ଶାରୀରିକ ଓ ମାନସିକ ଭାବରେ ସୁଦୃଢ଼ ହେବେ। ଏହା ଦେଶର ବିକାଶ ଓ ପ୍ରଗତିକୁ ମଧ୍ୟ ତ୍ୱରାନ୍ୱିତ କରିବ। ହଁ ଶ୍ରୋତା ବନ୍ଧୁ, ପରିବେଶ ପ୍ରଦୂଷଣ ଆଜି ବିଶ୍ୱର ଏକ ବଡ଼ ସମସ୍ୟା। ପ୍ଲାଷ୍ଟିକର ଅତ୍ୟଧିକ ବ୍ୟବହାର, ଅଳିଆ ଆବର୍ଜନାର ଅବ୍ୟବସ୍ଥିତ ପରିଚାଳନା।
1: ଶ୍ରୋତା ବନ୍ଧୁ, ଆସନ୍ତୁ ଆମେ ସମସ୍ତେ ମିଶି ସ୍ୱଚ୍ଛ ପରିବେଶ ଗଢିବା ଏବଂ ଏକ ସୁନ୍ଦର, ସୁସ୍ଥ ଓ ଉଜ୍ଜଳ ଭବିଷ୍ୟତ ନିର୍ମାଣ ପାଇଁ କାମ କରିବା।
2: ସ୍ୱଚ୍ଛ

ସେଥିରେ ମାଛି ବସନ୍ତି, ରୋଗ ଜୀବାଣୁ ବୃଦ୍ଧି ହୁଏ। ବର୍ଷା ହେଲେ ଆହୁରି ସେ ସ୍ଥାନଟି ନର୍ଦ୍ଦମା ଭଳି ଜଣାପଡ଼େ। ପୂଜା ପାର୍ବଣ ଅବସରରେ ବିଗ୍ରହ ମାନଙ୍କୁ ଜଳରେ ବିସର୍ଜନ କରିବା ସମୟରେ ତା ସହିତ ଅନେକ ରାସାୟନିକ ପଦାର୍ଥ ମଧ୍ୟ ଆମେ ଜଳରେ ପକେଇଥାଉ, ସେଥିପାଇଁ ଆମେ ସମସ୍ତେ ଧ୍ୟାନ ଦେବା ଉଚିତ। ମେଳା ମହୋତ୍ସବ ପରେ ସେହି ପଡିଆଟି ବା ମେଳା ସ୍ଥାନଟି କିଭଳି ସଫା ହେବ ବା କିଭଳି ସଫା ହେଇଛି କି ନାହିଁ, ସେଥିପାଇଁ ଆମେ ସମସ୍ତେ ସଚେତନ ହେବା ଉଚିତ। ଶ୍ରୀମଦ୍ ଭଗବତ ଗୀତାରେ ମଧ୍ୟ ପରିବେଶର ବିଶେଷତ୍ୱ ଉପରେ ଭଗବାନ କୃଷ୍ଣ ଗୋଟିଏ ଉପଦେଶ ଦେଇଛନ୍ତି। ଅନ୍ନାତ୍ ଭବନ୍ତି ଭୂତାନି ପର୍ଜନାତ୍ ଅନ୍ନ ସମ୍ଭବ ଯଜ୍ଞାତ୍ ଭବତି ପର୍ଜନ୍ୟ ଯଜ୍ଞ କର୍ମ ସମୁଦ୍ଭବ। ଅର୍ଥାତ୍ ଯଜ୍ଞରୁ ବର୍ଷା ହୁଏ, ବର୍ଷାରୁ ଅନ୍ନ ହୁଏ, ଆଉ ଅନ୍ନ ଖାଇକି ଏହି ସୃଷ୍ଟିର ସବୁ ପ୍ରାଣୀ ବଞ୍ଚି ରୁହନ୍ତି। ଅର୍ଥାତ୍ ଅନ୍ନରୁ ହିଁ ଏ ସୃଷ୍ଟି ଚାଲିଛି। ତ ଏଇ ଯଜ୍ଞ କେବଳ ଅଗ୍ନିରେ ଦିଆଯାଉଥିବା ଆହୁତି ନୁହେଁ। ଯଜ୍ଞ ହେଉଛି ନିଜର ସ୍ୱାର୍ଥକୁ ଧ୍ୟାନ ନ ଦେଇ ସାମୁହିକ ମଙ୍ଗଳ ପାଇଁ କରାଯାଉଥିବା ପ୍ରତ୍ୟେକ କର୍ମ। ତେଣୁ ନିଃସ୍ୱାର୍ଥପର ଭାବରେ ପରିବେଶକୁ ସଫା ରଖିବା ପାଇଁ, ସାମୁହିକ ମଙ୍ଗଳ ପାଇଁ ଆମେ ଯଦି କିଛି କରିବା, ତାହେଲେ ତାହା ଯଜ୍ଞ ସଦୃଶ ପବିତ୍ର କାମ ହେବ। ଆମେ ସବୁବେଳେ ମନେ ରଖିବା ଉଚିତ ଯେ ଆଗାମୀ ପିଢ଼ି ହିଁ ଆମର ଭବିଷ୍ୟତ, ଆଉ ଆମେ ସେମାନଙ୍କ ପାଇଁ ସୁନ୍ଦର ପୃଥିବୀଟିଏ ଛାଡି ଯାଇପାରିବା ନାହିଁ। ଏହା ତ ଆମର କର୍ତ୍ତବ୍ୟ। ଯଦି ଆମେ ଏଭଳି ନ କରିପାରିବା, ତାହେଲେ ଆମେ ନିଶ୍ଚିନ୍ତ ଭାବରେ ପାପୀ ହେବା, ଆଉ ଆମର ଏ ମଣିଷ ଜନ୍ମ ବ୍ୟର୍ଥ ଯିବ। ତେଣୁ ଆଜି ଆମେ ସମସ୍ତେ ମିଶି ସ୍ୱଚ୍ଛ ପରିବେଶ ଓ ସୁନ୍ଦର ଭବିଷ୍ୟତଟିଏ ଗଢିବାର ସଂକଳ୍ପ ନେବା।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ମହଣାଟାଏ ରଖ ନାହିଁ। ଭୂମି କୁଣ୍ଡରୁ ପାଣି ଗଡ଼େଇ ଦିଅ। ଭଙ୍ଗା ଭୁଙ୍ଗି ଜିନିଷ ରଖ ନାହିଁ ଯେଉଁଥିରେ ପାଣି ଜମିବ। ପାଣି କୁଣ୍ଡରେ ପୁରୁଣା ପାଣି ରଖ ନାହିଁ। ଏଇ ଦେଖ ମଶାରି ଟେକା ହେଇଛି ଶୋଇଛି। ହଁ ଗୋଡ଼ ହାତର ହାଡ଼ ଗଣ୍ଠି ବିକା ହେଉଛି। ଦେହରେ ତ ନାଲି ଦାଗ ବାନ୍ତି ମୁଣ୍ଡ ବିନ୍ଧା ହେଲାଣି ନା। ଆରେ ଯାଅ ପାଖ ଡାକ୍ତରଖାନାରେ ପରାମର୍ଶ କର। ଏବେ ବି ବଞ୍ଚିଛି ଅଡିସ ମୂଷା ଯିଏ ଦିନ ବେଳେ କାମୁଡେ ତା ଦ୍ଵାରା ଡେଙ୍ଗୁ ଜ୍ଵର ବ୍ୟାପେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ରାଜ୍ୟରେ ବର୍ଷା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ଜଳବନ୍ଦୀ ଲୋକଙ୍କ ସୁରକ୍ଷିତ ସ୍ଥାନାନ୍ତର ଏବଂ ରିଲିଫ ଯୋଗାଣ ଉପରେ ଗଭୀର ଅବପାତର ପ୍ରଭାବ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା। ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଓ କଳାହାଣ୍ଡି ଜିଲ୍ଲାରେ ଅତ୍ୟଧିକ ବର୍ଷା ସମ୍ଭାବନା। ବେଳାଦିନ

0: ବିଧାନସଭା ମୁଲତବୀ। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି ରାଜ୍ୟର 1,00,000 ଅଧିକ ପରିବାର ଏବଂ ଏସୀୟ କ୍ରୀଡ଼ାର 49 କିଲୋଗ୍ରାମ ଭାରୋତ୍ତୋଳନ ବର୍ଗରେ ରୌପ୍ୟ ପଦକ ହାସଲ କଲେ ମୀରାବାଇ ଚାନ୍ଦ।
1: ଆସନ୍ତା 24 ଘଣ୍ଟା ମଧ୍ୟରେ ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଓ କଳାହାଣ୍ଡି ଜିଲ୍ଲାରେ ଅତିରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ବିଜୁଳି ଘଡ଼ଘଡ଼ି ସହ ଅତିପ୍ରବଳ ବର୍ଷା ହେବା ନେଇ 12 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
2: ଆମର କୋରାପୁଟ ଆଉ ରାୟଗଡ଼ା ମଝିରେ ଓଡ଼ିଶା ଭିତରକୁ ଆସିବ, ତାପରେ ଆମର ମଧ୍ୟ ଡିପ୍ରେସନ କିମ୍ବା ଅବପାତରେ କଣ୍ଟିନ୍ୟୁ କରିବ। ବର୍ଷା ସହିତ କିଛି କିଛି ଜିଲ୍ଲାରେ ପବନର ବେଗ ରହିବ 55-65 କିଲୋମିଟର/ଆୱାର, ଝଟକା ପବନ ହୋଇପାରେ 75 କିଲୋମିଟର/ଆୱାର। ବିଶାଖାପାଟନମ ଏବଂ ଗୋପାଳପୁର ମଧ୍ୟ ଦେଇ ଉତ୍ତର ଆନ୍ଧ୍ରପ୍ରଦେଶ, ଦକ୍ଷିଣ ଓଡ଼ିଶା ଉପକୂଳରେ ଗଭୀର ଅବପାତ ହିସାବରେ ଗତି କରିବ। ପୁରା ସାଉଥ ଓଡ଼ିଶାର ଜିଲ୍ଲା ଗୁଡ଼ିକୁ ଆମର ୱାର୍ଣ୍ଣିଂ ଜାରି କରାଯାଇଛି।
1: ବର୍ଷାକୁ ଦୃଷ୍ଟିରେ ରଖି 12 ଜିଲ୍ଲାର ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଆସନ୍ତାକାଲି ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଗଭୀର ଅବପାତକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ଲକରୁ 421 ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ସମ୍ବେଦନଶୀଳ ଅଞ୍ଚଳରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣ ଓ ଆଶ୍ରୟସ୍ଥଳୀର ପ୍ରସ୍ତୁତି କରାଯିବା ସହ ଉଦ୍ଧାରକାରୀ ଦଳକୁ ମୁତୟନ କରାଯାଇଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବଂ ଏହାର ପ୍ରଭାବ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସମସ୍ତ ପ୍ରାକୃତିକ ବିପର୍ଯ୍ୟୟରେ ଶୂନ୍ୟ ମୃତାହତ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ରାଜ୍ୟ ସରକାରଙ୍କ ସମ୍ପୃକ୍ତ ବିଭାଗ ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରି ଏପରି ପରିସ୍ଥିତିର ମୁକାବିଲା କରିବା ଆବଶ୍ୟକ ବୋଲି ଶ୍ରୀ ମାଝୀ କହିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ ଲୋକଙ୍କ ଧନଜୀବନ ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱାରୋପ କରିଛନ୍ତି। ଜଳବନ୍ଦୀ କ୍ଷେତ୍ରରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଏବଂ ଉପଯୁକ୍ତ ରିଲିଫ୍ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ 33 ଓଡ୍ରାଫ୍ ଟିମ୍ ସହ ଏନ୍ଡିଆର୍ଏଫ୍ ଓ ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ ରଖାଯାଇଛି। ଛତ୍ରପୁରରେ 9 ଟିମ୍ ରିଜର୍ଭରେ ରହିଛନ୍ତି। ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରାଯାଇଥିବା ଜଣାପଡ଼ିଛି। ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ, ଆଶ୍ରୟସ୍ଥଳୀ ପ୍ରସ୍ତୁତି ସହ ଶୁଖିଲା ଖାଦ୍ୟ, ଶିଶୁ ଖାଦ୍ୟ, ଔଷଧ ଓ ପାନୀୟ ଜଳ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖାଯାଇଛି। ସମୁଦ୍ର ଅଶାନ୍ତ ଥିବାରୁ ସମସ୍ତ ବନ୍ଦରରେ 3 ବିପଦ ସଂକେତ ଜାରି କରାଯିବା ସହିତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ନଦୀ ଓ ପ୍ରମୁଖ ଜଳାଶୟର ଜଳସ୍ତର ଉପରେ ନିରନ୍ତର ନଜର ରଖାଯାଇଛି। ସହରାଞ୍ଚଳରେ ଜଳବନ୍ଦୀ ସ୍ଥିତିର ମୁକାବିଲା ପାଇଁ ଡି ୱାଟରିଂ ପମ୍ପ ମୁତୟନ କରାଯାଇଛି। ରାୟଗଡ଼ା, କୋରାପୁଟ, ଗଜପତି ଓ ଗଞ୍ଜାମ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସମସ୍ତ ନାଗରିକଙ୍କୁ ସତର୍କ ରହିବା ସହ ପ୍ରଶାସନର ସୂଚନା ଓ ନିର୍ଦ୍ଦେଶାବଳୀ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସପ୍ତଦଶ ବିଧାନସଭାର ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ଦିନରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ମୁଲତବୀ ଘୋଷଣା କରାଯାଇଛି। ଦ୍ୱିତୀୟାର୍ଦ୍ଧରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରକେ ବିରୋଧୀ ଦଳର ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଗୃହରେ ଅଧ୍ୟକ୍ଷତା କରୁଥିବା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ସମସ୍ତଙ୍କୁ ନିଜ ଆସନକୁ ଫେରିଯିବାକୁ ନିବେଦନ କରିଥିଲେ। ଏହା ସତ୍ତ୍ୱେ ହୋହଲ୍ଲା ବନ୍ଦ ହୋଇନଥିଲା। ହଟ୍ଟଗୋଳ ମଧ୍ୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରିପୋର୍ଟ ଉପସ୍ଥାପନ କରିଥିଲେ। ହଟ୍ଟଗୋଳ ଜାରି ରହିବାରୁ ଗୃହକୁ ଆଜି ପାଇଁ ମୁଲତବୀ ଘୋଷଣା କରାଯାଇଛି। ରାଜ୍ୟରେ 1,02,63,562 ପରିବାର ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଆଜି ଗୃହରେ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପାତ୍ର କହିଛନ୍ତି, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ 5,13,254 ପରିବାରକୁ ସଦସ୍ୟ ପିଛା ମାସିକ 5 କିଲୋଗ୍ରାମ ଅତିରିକ୍ତ ଚାଉଳ ବିନା ମୂଲ୍ୟରେ ଯୋଗାଇ ଦିଆଯାଉଛି। ଏ ବାବଦକୁ ମାସିକ 1,65,000 ଟନ୍ ଅତିରିକ୍ତ ଚାଉଳ ବଣ୍ଟନ କରାଯାଉଛି ଏବଂ ବାର୍ଷିକ ପ୍ରାୟ 3,813 କୋଟି ଟଙ୍କାର ସରକାର ଖର୍ଚ୍ଚ ବହନ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ରାଜ୍ୟରେ ନୂତନ ରାସନ କାର୍ଡ ନିମନ୍ତେ ସମୁଦାୟ 21,87,085 ଆବେଦନ ପ୍ରାପ୍ତ ହୋଇଥିବା ବେଳେ ସେଥିମଧ୍ୟରୁ ସମୁଦାୟ 16,99,451 ଅନୁଧ୍ୟାନ ସରିଛି। ବଳକା ଥିବା ଆବେଦନଗୁଡ଼ିକର କ୍ଷେତ୍ରସ୍ତରୀୟ ତଦନ୍ତ ଜାରି ରହିଛି ବୋଲି ମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଏଲ୍ପିଜି ସିଲିଣ୍ଡର କଳାବଜାର ଓ ବେଆଇନ ମହଜୁଦକୁ ରୋକିବା ପାଇଁ ରାଜ୍ୟବ୍ୟାପୀ ଚଢ଼ାଉ ଜାରି ରହିଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଆଜି ଗୃହରେ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପାତ୍ର କହିଛନ୍ତି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଜିଲ୍ଲାସ୍ତରୀୟ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍ ବିଭିନ୍ନ ଜିଲ୍ଲାରେ ଡିଷ୍ଟ୍ରିବ୍ୟୁଟର, ହୋଟେଲ, ରେଷ୍ଟୁରାଣ୍ଟ ଓ ଅନ୍ୟାନ୍ୟ ସ୍ଥାନରେ ଯାଞ୍ଚ କରୁଛନ୍ତି। 21 ସେପ୍ଟେମ୍ବର ସୁଦ୍ଧା ରାଜ୍ୟରେ ମୋଟ 3,839 ଯାଞ୍ଚ କରାଯାଇଛି। ଏଥିରେ 1,128 ଜଣ ଏଲ୍ପିଜି ଡିଷ୍ଟ୍ରିବ୍ୟୁଟର ଏବଂ 2,711 ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଯାଞ୍ଚ କାର୍ଯ୍ୟ କରାଯାଇଛି।

0: ଆନାଲାଇଜର ବ୍ୟବହାର କରାଯାଉଛି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ଆଜି ଗୃହରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଶ୍ରୀ ବଳସାମନ୍ତ କହିଛନ୍ତି, ରାଜ୍ୟର ବିଭିନ୍ନ ନିୟନ୍ତ୍ରିତ ବଜାର କମିଟି ଆର୍ଏମ୍ସିରେ ମୋଟ 246ଟି ଏଆଇ ଆଧାରିତ ଗ୍ରେନ୍ ଆନାଲାଇଜର ଯୋଗାଇ ଦିଆଯାଇଛି। ବିଭାଗୀୟ ତଥ୍ୟ ଅନୁସାରେ ରାଜ୍ୟର 30ଟି ଜିଲ୍ଲାର 66ଟି ଆର୍ଏମ୍ସିରେ ଏହି ଯନ୍ତ୍ର ସ୍ଥାପନ କରାଯାଇଛି। ଧାନର ଗୁଣବତ୍ତା ନିର୍ଦ୍ଧାରଣ ପାଇଁ ଏଫ୍ଏକ୍ୟୁ ମାନକ ଅନୁଯାୟୀ ଏହି ପ୍ରଯୁକ୍ତି ମାଧ୍ୟମରେ ମାନ ଯାଞ୍ଚ କରାଯାଉଛି। ଗ୍ରେନ୍ ଆନାଲାଇଜର ଯୋଗାଣରେ ବରଗଡ଼ ଜିଲ୍ଲାକୁ ସର୍ବାଧିକ ଯନ୍ତ୍ର ଯୋଗାଇ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍ତି। ରାଜ୍ୟରେ ଆୟୁର୍ବେଦ ସ୍ୱାସ୍ଥ୍ୟସେବାର ଭିତ୍ତିଭୂମି ଓ ଗୁଣବତ୍ତା ବୃଦ୍ଧି ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ଭୁବନେଶ୍ୱର ଖାରବେଳ ଭବନରେ ଆୟୋଜିତ 11ତମ ଆୟୁର୍ବେଦ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି, 2024-25 ଓ 2025-26 ଆର୍ଥିକ ବର୍ଷରେ 400 କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବ୍ୟୟରେ 577ରୁ ଅଧିକ ଆୟୁଷ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ବର୍ତ୍ତମାନ ସମୟରେ ଆୟୁଷ ଚିକିତ୍ସାର ଲୋକପ୍ରିୟତା ବୃଦ୍ଧି ପାଇବା ସହିତ ଭିତ୍ତିଭୂମି ଓ ଗୁଣବତ୍ତା ଉନ୍ନତ କରିବା ପାଇଁ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି। ବିଭିନ୍ନ ଜିଲ୍ଲାରେ ପଞ୍ଚକର୍ମ ସୁବିଧା ଆରମ୍ଭ ହୋଇଥିବା ବେଳେ ଇ ସଞ୍ଜୀବନୀ ମେଡିସିନ୍ ସେବା ମାଧ୍ୟମରେ 50ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ବିଶେଷଜ୍ଞ ପରାମର୍ଶ ଯୋଗାଇ ଦିଆଯାଉଛି। ଏହି ଅବସରରେ ଯୋଗ, ଆୟୁର୍ବେଦ ଓ ହୋମିଓପାଥି ସମ୍ପର୍କରେ ଜନସଚେତନତା ପାଇଁ ଶିବିର ଓ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଭିତ୍ତିଭୂମି, ଚିକିତ୍ସା, ଶିକ୍ଷା, ମାନବ ସମ୍ବଳ ଓ ଡିଜିଟାଲ ସେବାର ସମନ୍ୱିତ ବିକାଶ ମାଧ୍ୟମରେ ଓଡ଼ିଶା ଏକ ସୁଦୃଢ଼ ଏକ ଏବଂ ଲୋକାଭିମୁଖୀ ଆୟୁଷ ବ୍ୟବସ୍ଥା ଗଠନ ଦିଗରେ ଆଗକୁ ବଢ଼ୁଛି ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି। ଏହି ଅବସରରେ ବିଭିନ୍ନ ସ୍ଥାନରେ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଅଲିମ୍ପିକ୍ସ ପଦକ ବିଜୟିନୀ ମୀରାବାଇ ଚାନୁ ତାଙ୍କର ପ୍ରଥମ ଏସିଆନ୍ ଗେମ୍ସ ପଦକ ହାସଲ କରିଛନ୍ତି। ସେ ମହିଳା 49 କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି। ଏହି ବର୍ଗରେ ଭାରତ 28 ବର୍ଷ ପରେ ପଦକ ହାସଲ କରିଛି। ସେହିଭଳି ଭାରତୀୟ ପୁରୁଷ ଦଳ ବ୍ୟାଡମିଣ୍ଟନରେ ବ୍ରୋଞ୍ଜ ପଦକ ହାସଲ କରିଛି। ଏହାସହ ଏସୀୟ କ୍ରୀଡ଼ାରେ ଗୋଟିଏ ସ୍ୱର୍ଣ୍ଣ, 5ଟି ରୌପ୍ୟ ଓ 6ଟି କାଂସ୍ୟ ପଦକ ସହ ଭାରତ ମୋଟ ପଦକ ସଂଖ୍ୟା 12କୁ ବୃଦ୍ଧି ପାଇଛି। ରାଜ୍ୟରେ ବର୍ଷା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ଜଳବନ୍ଦୀ ଲୋକଙ୍କ ସୁରକ୍ଷିତ ସ୍ଥାନାନ୍ତରଣ ଏବଂ ରିଲିଫ୍ ଯୋଗାଣ ଉପରେ ଗୁରୁତ୍ୱ, ଗଭୀର ଅବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଓ କଳାହାଣ୍ଡି ଜିଲ୍ଲାରେ ଅତିରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଆଜି ପାଇଁ ବିଧାନସଭା ମୁଲତବୀ, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି ରାଜ୍ୟର 1,02,00,000ରୁ ଅଧିକ ପରିବାର ଏବଂ ଏସୀୟ କ୍ରୀଡ଼ାର 49 କିଲୋଗ୍ରାମ ଭାରୋତ୍ତୋଳନ ବର୍ଗରେ ରୌପ୍ୟ ପଦକ ହାସଲ କଲେ ମୀରାବାଇ ଚାନୁ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆକାଶବାଣୀ କଟକ, ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ସୁନିଆ, ଆଲେଖ୍ୟ ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ, ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ଉତ୍କଳୀୟ ପରମ୍ପରାରେ ମୁଖ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସେବାନୀତିରେ ପୁରୀ ଗଜପତି ରାଜପରିବାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଗଜପତି ମହାରାଜା ମହାପ୍ରଭୁଙ୍କର ଆଦ୍ୟ ସେବକ ଭାବରେ ପରିଚିତ ଉତ୍କଳର ମୌଡ଼ମଣି ତଥା ରାଜାମାନଙ୍କ ମଧ୍ୟରେ ସେ ହେଉଛନ୍ତି ଶ୍ରେଷ୍ଠ। ଓଡ଼ିଆ ଜାତିର ଠାକୁର ରାଜା ଭାବେ ସେ ମାନ୍ୟତା ପାଇଛନ୍ତି। ଗଜପତି ରାଜପରିବାରର ଏକ ପ୍ରମୁଖ ପରମ୍ପରା ହେଉଛି ସୁନିଆ। ଅନ୍ୟ ପ୍ରକାରେ କହିଲେ ସୁନିଆ ହେଉଛି ଓଡ଼ିଶାର ରାଜକୀୟ ନବବର୍ଷ। ଏହି ଦିନ ଠାକୁର ରାଜା ଗଜପତିଙ୍କର ନୂତନ ଅଙ୍କ ପ୍ରଚଳନ ହୋଇଥାଏ। ଶିଶୁଟିଏ ଜନ୍ମ ହେଲେ ଜାତକ ପ୍ରସ୍ତୁତି ଭଳି ଏହି ଦିନ ଜାତକରେ ଗଜପତିଙ୍କର ଅଙ୍କ ଲେଖାଯିବାର ବିଧି ରହିଛି। ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ସୁନିଆର ଅର୍ଥ ହେଉଛି ସ୍ୱର୍ଣ୍ଣ ମୁଦ୍ରା ବା ମୋହର। ସୁନିଆ ପୂଜା ଓ ଗଣନା ହେଉଛି ଓଡ଼ିଶାର ଏକ ବିଶେଷତ୍ୱ। ଏହି ଦିନ ଗୋଟିଏ ସୁନା ମୋହର ଉପରେ ଗଜପତି ମହାରାଜାଙ୍କର ରାଜତ୍ୱର ନୂତନ ଅଙ୍କ ଖୋଦେଇ କରାଯାଏ। ଏହାକୁ ଅଙ୍କକଟା କହନ୍ତି। ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥିରେ ଆଜି ସୁନିଆ ପର୍ବ ଅବସରରେ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବଙ୍କ 1434 ସାଲ ଏବଂ 71 ଅଙ୍କ ଆରମ୍ଭ ହୋଇଛି। ବିଧି ପରମ୍ପରା ଅନୁଯାୟୀ ଶ୍ରୀନଗରରେ ଆଜି ପୂଜାର୍ଚ୍ଚନା ଓ ମଙ୍ଗଳାର୍ପଣ କରାଯାଇଛି। ସେଠାରେ କନକଦୁର୍ଗାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଉଛି। ସନ୍ଧ୍ୟାରେ ଶ୍ରୀ ଗଜପତି ମହାରାଜା ରାଜକୀୟ ବେଶ ସହ ସିଂହାସନ ଆରୋହଣ କରନ୍ତି। ମସ୍ତକରେ ରାଜମୁକୁଟ ଏବଂ ହସ୍ତରେ ଖଡ଼ଗ ଧାରଣ କରିଥାନ୍ତି। ସେଠାରେ ରାଜାଙ୍କୁ ମଙ୍ଗଳାର୍ପଣ କରାଯାଏ। ରାଜକୀୟ ଶାସନରେ ନୂତନ ସୁବର୍ଣ୍ଣ ମୋହର ପ୍ରଚଳନ ଆନ୍ଦୋଳନ ଯୋଗୁଁ ଏହାକୁ ସୁନିଆ ପର୍ବ

0: ବୋଲି କୁହାଯାଏ। ଆଜିଠାରୁ ରାଜାଙ୍କ ରାଜତ୍ୱର ନୂତନ ଖାତା ରାଜସ୍ୱ ଓ କର ପ୍ରଚଳନ ହୋଇଛି। ସୋନିଆ ପର୍ବ ଅବସରରେ ଗଜପତିଙ୍କୁ ଭେଟି ଅର୍ପଣ ହୋଇଥାଏ। ପରମ୍ପରା ଅନୁଯାୟୀ ପ୍ରଥମେ ରାଣୀ ସାହିବା ସୋନିଆ ଭେଟି ଅର୍ପଣ କରିଥାନ୍ତି। ଏହାକୁ ଗଜପତି ମହାରାଜ ସାଦରେ ଗ୍ରହଣ କରିବା ପରେ ବିଭିନ୍ନ ସେବକ ଗୋଷ୍ଠୀ ତଥା ଦେଉଳ ପୁରୋହିତ ମଠାଧୀଶ ପ୍ରମୁଖ ଗଜପତିଙ୍କୁ ସୋନିଆ ଭେଟି ଦେଇଥାନ୍ତି। ଏହାପରେ ମହାରାଜଙ୍କୁ ରାଜଗୁରୁ ଅକ୍ଷତ ଆଶୀର୍ବାଦ ପ୍ରଦାନ କରିଥାନ୍ତି। ରାଜଗାଦୀରୁ ଓହ୍ଲାଇ ଗଜପତି ମହାରାଜା ମହାରାଣୀଙ୍କ ସହ ରାଜନଗରସ୍ଥିତ ଠାକୁରଙ୍କ ଘରକୁ ବିଜେ କରନ୍ତି। ଏପରିକି ଅନ୍ୟ ରାଜପରିବାରର ସଦସ୍ୟମାନେ ମଧ୍ୟ ଏହି ପର୍ବରେ ସାମିଲ ହୋଇଥାନ୍ତି। ଗବେଷକଙ୍କ ମତ ଅନୁଯାୟୀ ସୋମବଂଶୀ ରାଜା ଯଯାତି କେଶରୀଙ୍କ ଅମଳରୁ ସୁନିଆ ପର୍ବ ଶ୍ରୀନଗରରେ ପାଳିତ ହେଉଛି। ସୁନିଆ ପାଇଁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରୁ ହରିବଲ୍ଲଭ ତାଟ ଆସିଥାଏ। ସେଥିରେ ଆସିଥିବା ମହାପ୍ରସାଦ ଓ ଚନ୍ଦନ ଗଜପତିଙ୍କ ମସ୍ତକରେ ଲାଗି କରାଯାଏ। ରାଜଗୁରୁ ଏହି ତାଟକୁ ଗଜପତିଙ୍କ ମସ୍ତକରେ ସ୍ପର୍ଶ କରାନ୍ତି। ଏହାକୁ ମହାପ୍ରଭୁଙ୍କ ଆଜ୍ଞା ବୋଲି ଗ୍ରହଣ କରାଯାଇଥାଏ। ଏହାପରେ ଅନ୍ୟାନ୍ୟ ବିଧି ପରମ୍ପରା ସମ୍ପନ୍ନ ସହ ନୂତନ ଅଙ୍କ ପ୍ରଚଳନ ପାଇଁ ଗଜପତି ନିର୍ଦ୍ଦେଶ ଦେଇଥାନ୍ତି। ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି ହେଉଛି ଭଗବାନ ବିଷ୍ଣୁଙ୍କ ପଞ୍ଚମ ଅବତାର ଶ୍ରୀ ବାମନଙ୍କ ଆବିର୍ଭାବ ଦିବସ। ଶ୍ରୀମନ୍ଦିରରେ ଏହି ଅବସରରେ ଆଜି ବାମନ ଜନ୍ମନୀତି ପାଳିତ ହେଉଛି। ଶ୍ରୀମନ୍ଦିରରେ ଯେଉଁଭଳି ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ପାଳିତ ହୋଇଥାଏ, ସେହିଭଳି ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ବାମନ ଜନ୍ମନୀତି ବିଧି ପରମ୍ପରା ଅନୁଯାୟୀ ପାଳିତ ହୋଇଥାଏ। ବାମହସ୍ତରେ ଛତା, ଦକ୍ଷିଣ ହସ୍ତରେ କମଣ୍ଡଳ ଆଦି ଧାରଣ କରି ପ୍ରଭୁ ବାମନ ବେଶ ହୁଅନ୍ତି। ଏହି ନୀତି ପାଳନ ଅବସରରେ ଦେଉଳ ବଣିଆଙ୍କ ଦ୍ୱାରା ସୁବର୍ଣ୍ଣ ବାମନ ମୂର୍ତ୍ତି ଭଦ୍ରମଣ୍ଡଳରେ ବିଜେପୂର୍ବକ ପଞ୍ଚାମୃତ ସ୍ନାନ ସହ ଠାକୁରଙ୍କୁ ଆରାଧନା କରାଯାଏ। ପରେ ପଞ୍ଚୋପଚାର ପୂଜା ଓ ଶୀତଳ ଭୋଗ ଲାଗି ହୋଇ ପାଳିଆ ମହାସୁଆରଙ୍କ ଦ୍ୱାରା ବାମନ ନୀତିକାନ୍ତି ସମ୍ପନ୍ନ ହୋଇଥାଏ। ମହାଜନସେବକ ଦିଅଁକୁ ଜୟ ବିଜୟ ଦ୍ୱାର ନିକଟକୁ ନେଇଥାନ୍ତି। ସେଠାରେ ମାର୍କଣ୍ଡେଶ୍ୱର ସାହିରୁ ବାମନ ମୂର୍ତ୍ତି ପଟି ଯୋଗାଇ ଦିଆଯାଇଥାଏ। ସକାଳ ଧୂପ ପରେ ମହାସ୍ନାନ, ସର୍ବାଙ୍ଗ ଓ ଅଧିବାସ ସମ୍ପନ୍ନ ହେବା ସହ ଠାକୁରଙ୍କ ଯଜ୍ଞ ପବିତ୍ର ଲାଗି କରାଯାଇ ମଧ୍ୟାହ୍ନ ଧୂପ ବଢ଼ାଯାଏ। ପାରମ୍ପରିକ ନୀତି ଅନୁଯାୟୀ ଠାକୁରଙ୍କ ଏହି ବାମନ ନୀତି ସମ୍ପନ୍ନ ହୋଇଥାଏ। ତେବେ ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ମଧ୍ୟାହ୍ନ ଧୂପ ପରେ ଅପରାହ୍ନ 5ଟା ପରଠାରୁ ଠାକୁରଙ୍କର ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ରାତି 11ଟା ପର୍ଯ୍ୟନ୍ତ ଏହା ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସତ୍ୟ, ଧର୍ମ ଓ ନ୍ୟାୟର ପ୍ରତିଷ୍ଠା ପାଇଁ ଭଗବାନ ବିଷ୍ଣୁ ବିଭିନ୍ନ ଅବତାର ଗ୍ରହଣ କରିଥାନ୍ତି। ସୋନିଆ ଓ ବାମନ ଜନ୍ମ ଓଡ଼ିଆ ଜାତି ଓ ପରମ୍ପରାର ଏକ ପବିତ୍ର ଦିବସ ଭାବେ ମାନ୍ୟତା ପାଉଛି।
1: ଶେଷ ହେଲା ଆଜିର ପ୍ରଶ୍ନ।

କାର୍ଯ୍ୟକ୍ରମରେ ଲେକରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 7:00। ଆସନ୍ତୁ ଶୁଣିବା ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ।

ଝିଅଟି ଅଳ୍ପ ବୟସରେ ଅନାଥ ହୋଇଯାଇଛନ୍ତି। ବଡ଼ ଭାଇମାନେ ବହୁ ଦୂରରେ ବାହା ଦେଉଛନ୍ତି। ସୁବିଧା ଅସୁବିଧା ସମୟରେ ଖବର ଦେବା ପାଇଁ ଭାଇମାନଙ୍କୁ ଅନୁରୋଧ କରିଛି।

ଦୁର୍ଗା ସରେନ ଏବଂ ତାଙ୍କର ସାଥୀ କଳାକାରମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ନିମାଇ ସରେନ, ଦାସମାତ ସରେନ, ଲାଖାଇ ହେମ୍ରମ, ସୁନାରାମ ସରେନ, ପରାୟଣୀ ସରେନ, ଲିଲିମଣି ହେମ୍ରମ, ଶଙ୍କର କିସ୍କୁ, ସଳିତା ସରେନ ଏବଂ ସୋନାମଣି ସରେନ।

ଆଜିର ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ସାନ୍ତାଳ ସମ୍ପ୍ରଦାୟର ଗୀତ ଶୁଣନ୍ତୁ। ପରିବେଷଣ କରୁଛନ୍ତି ଦୁର୍ଗା ସରେନ ଏବଂ ତାଙ୍କର ସାଥୀ କଳାକାରମାନେ। ସିମାଲପୁର ଘୁଞ୍ଚ।

ଶ୍ରୋତାବନ୍ଧୁ ଶୁଣୁଥିଲେ କାର୍ଯ୍ୟକ୍ରମ ଆଦିବାସୀ ସଙ୍ଗୀତ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଏକ ସୁସ୍ଥ ଭବିଷ୍ୟତ ଲାଗି ଦାୟିତ୍ୱପୂର୍ଣ୍ଣ ଜାତୀୟତାବାଦ ତଥା ସାଧୁତା ଦ୍ୱାରା ଅନୁପ୍ରାଣିତ ଯୁବବର୍ଗଙ୍କ ଆବଶ୍ୟକତା ଉପରେ ରାଷ୍ଟ୍ରପତିଙ୍କ ଗୁରୁତ୍ୱାରୋପ, ଦେଶରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସମେତ ନିର୍ବାଚନ ସମ୍ପର୍କିତ ସମସ୍ତ ନିଷ୍ପତ୍ତି ସର୍ବସମ୍ମତିକ୍ରମେ ନିଆଯାଇଛି କହିଲେ ନିର୍ବାଚନ ଆୟୋଗ, ଦକ୍ଷିଣ କେନ୍ଦ୍ରୀୟ ରେଳପଥରେ ପ୍ରଥମ ଥର ଲାଗି କବଚର ଚତୁର୍ଥ ସଂସ୍କରଣ କାର୍ଯ୍ୟକ୍ଷମ, ଆନ୍ଧ୍ରପ୍ରଦେଶରେ ରେଳ ଦୁର୍ଘଟଣାରେ 4 ଶିକ୍ଷାର୍ଥୀଙ୍କର ମୃତ୍ୟୁ ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ପୁରୁଷ ବ୍ୟାଡମିଣ୍ଟନ ଦଳର ବ୍ରୋଞ୍ଜ ସହିତ ଭାରତକୁ ମିଳିଲା ମୋଟ 12 ପଦକ। ବିକଶିତ ଭାରତର ସୁସ୍ଥ ଭବିଷ୍ୟତ ଲାଗି ଦାୟିତ୍ୱପୂର୍ଣ୍ଣ ଜାତୀୟତାବାଦ ତଥା ସାଧୁତା ଦ୍ୱାରା ଅନୁପ୍ରାଣିତ ଯୁବବର୍ଗଙ୍କର ଆବଶ୍ୟକତା ଉପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁତ୍ୱ ଆରୋପ କରିଛନ୍ତି। ଆଜି ଗୁଜରାଟର ଭଦୋଦରାଠାରେ ବ୍ରହ୍ମକୁମାରୀଙ୍କର ଗ୍ଲୋବାଲ୍ ସ୍ପିରିଚୁଆଲ୍ ପ୍ୟାଲେସ୍ ରିଟ୍ରିଟ୍ ସେଣ୍ଟର ଉଦ୍ଘାଟନ କରିବା ଅବସରରେ ସେ ଏହା କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ଭାରତ ଯୋଗ, ପ୍ରାଣାୟମ, ଅହିଂସା ଏବଂ ବସୁଧୈବ କୁଟୁମ୍ବକମ୍ ଭଳି ଆଦର୍ଶ ବିଶ୍ୱକୁ ପ୍ରଦାନ କରିଛି। ଆଜିର ଦିନରେ ବ୍ରହ୍ମକୁମାରୀମାନେ ବିଶ୍ୱର 80 ଉର୍ଦ୍ଧ୍ୱ ଦେଶରେ ଯୋଗ ଏବଂ ଆଧ୍ୟାତ୍ମିକତା ମାଧ୍ୟମରେ କିଭଳି ମାନସିକ ଶାନ୍ତି ଉପଲବ୍ଧ ହୁଏ ସେ ସମ୍ପର୍କରେ ବାର୍ତ୍ତା ଦେବାରେ ସଫଳ ହୋଇଛନ୍ତି ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି।
2: मैंने देखा कि इस दीक्षांत समारोह में उपाधि प्राप्त करने वाले विद्यार्थियों में बेटियों की संख्या ज्यादा है। ये बदलती आज पूरा विश्व भारत की ओर देख रहे, आज यहाँ के बहने 80 से ज्यादा देशों में लोगों को जागरूक करने का, लोगों को आध्यात्मिक रूप में अवेकनिंग करने का।

0: संदेश दे रहे हैं। जब जुगा जागृत थे गे पूरा विश्व में जो सपना ब्रह्मा कुमार दिख रहे स्वर्णिम भारत का सपना देख रहे हैं और जरूर पूर्ण होगा।
1: ଏହି ଅବସରରେ ରାଷ୍ଟ୍ରପତି ବିଶ୍ୱ ନବୀକରଣ ପାଇଁ ଆଧ୍ୟାତ୍ମିକ ଜାଗରଣ ଶୀର୍ଷକ ଏକ ଅଭିଯାନର ଉଦ୍ଘାଟନ କରିବା ସହ ବିକଶିତ ଭାରତ ପାଇଁ ଯୁବବର୍ଗ ରାଷ୍ଟ୍ର ନିର୍ମାଣ ପାଇଁ ଆଭ୍ୟନ୍ତରୀକରଣ ଶକ୍ତି ଜାଗରଣ ପ୍ରସଙ୍ଗ ଆଧାରିତ ଏକ କାର୍ଯ୍ୟକ୍ରମର ମଧ୍ୟ ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି। ପୂର୍ବରୁ ରାଷ୍ଟ୍ରପତି ଭଦୋଦରାସ୍ଥିତ ମହାରାଜ ସୟାଜୀରାଓ ବିଶ୍ୱବିଦ୍ୟାଳୟର 75ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ନିଜର ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଛନ୍ତି। ଦେଶର ସମାବେଶୀ ବିକାଶରେ ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ଅଧିକରୁ ଅଧିକ ଅଂଶଗ୍ରହଣ ଉପରେ ଆଲୋକପାତ କରି ରାଷ୍ଟ୍ରପତି କହିଛନ୍ତି,
0: मैंने देखा कि इस दीक्षांत समारोह में उपाधि प्राप्त करने वाले विद्यार्थियों में बेटियों की संख्या ज्यादा है। ये बदलते हुए भारत की तस्वीर है जो देश के अधिकांश उच्च शिक्षण संस्थानों में दिखाई दे रहा है। आज क्षेत्रों में महिलाओं की बढ़ती भागीदारी इस बात का शुभ संकेत है कि हमारे देश समावेशी विकास की दिशा में आगे बढ़ रहा है।
1: ଏହି ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତି ସ୍ନାତକୋତ୍ତର ତଥା ସ୍ନାତକୋତ୍ତର ପାଠ୍ୟକ୍ରମରେ ଉତ୍କର୍ଷ ପ୍ରତିପାଦନ କରିଥିବା 201 ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରିବା ସହିତ ଅନ୍ୟ କୃତି ଶିକ୍ଷାର୍ଥୀଙ୍କୁ ଡିଗ୍ରୀ ପ୍ରଦାନ କରିଛନ୍ତି। ଦେଶରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସମେତ ନିର୍ବାଚନ ସମ୍ପର୍କିତ ସମସ୍ତ ନିଷ୍ପତ୍ତି ସର୍ବସମ୍ମତିକ୍ରମେ ନିଆଯାଇଛି ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ଆୟୋଗଙ୍କ ପକ୍ଷରୁ ବିଗତ ମାସଗୁଡ଼ିକରେ ଦେଶବ୍ୟାପୀ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା କାର୍ଯ୍ୟକାରୀ କରାଯିବା ସହିତ ପ୍ରାୟ 40ଟି ନିର୍ବାଚନ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି। ତେବେ ଯେକୌଣସି ନିଷ୍ପତ୍ତି ନେବା ସମୟରେ ପ୍ରତ୍ୟେକ ସଂସ୍ଥାରେ ମତାନ୍ତର ରହିବା ଏକ ସ୍ୱାଭାବିକ ପ୍ରକ୍ରିୟା। ଦେଶର ନିର୍ବାଚନ ବ୍ୟବସ୍ଥାକୁ ଅଧିକ ସୁସଂହତ କରିବା ଦିଗରେ ନିଜର ପରାମର୍ଶ ଦେବା ଲାଗି ଆୟୋଗଙ୍କଠାରେ କାର୍ଯ୍ୟରତ ପ୍ରତ୍ୟେକ ଅଧିକାରୀଙ୍କ ଦାୟିତ୍ୱ ଏବଂ ଅଧିକାର ରହିଛି ବୋଲି ଆୟୋଗ କହିଛନ୍ତି। ସମ୍ପ୍ରତି ବିହାର, କେରଳ, ତାମିଲନାଡୁ, ପୁଡୁଚେରୀ, ଆସାମ ଓ ପଶ୍ଚିମବଙ୍ଗରେ ସଫଳତାର ସହ ଆୟୋଗଙ୍କ ପକ୍ଷରୁ ବିଧାନସଭା ନିର୍ବାଚନ ପରିଚାଳନା କରାଯାଇଛି। ଏତଦ୍ବ୍ୟତୀତ ନିର୍ବାଚନ ସମ୍ପର୍କିତ ସମସ୍ତ କାର୍ଯ୍ୟ ଏହି ସମୟ ମଧ୍ୟରେ ସୁଚାରୁରୂପେ ସମ୍ପନ୍ନ କରାଯାଇଛି। ସାମ୍ବିଧାନିକ କର୍ତ୍ତବ୍ୟକୁ ସମ୍ପୂର୍ଣ୍ଣ ନିଷ୍ଠାର ସହ ସମ୍ପନ୍ନ କରିବା ଦିଗରେ ଆୟୋଗ ନିଜର ପ୍ରତିବଦ୍ଧତା ଏହି ଅବସରରେ ଦୋହରାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ମହାକାଶ କ୍ଷେତ୍ରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। ଜନକଲ୍ୟାଣ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ମହାକାଶ କ୍ଷେତ୍ରରେ ଅନେକଗୁଡ଼ିଏ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ସଂସ୍କାରଗୁଡ଼ିକ 2020 ଜୁନ୍ ମାସରେ କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଅନୁମୋଦିତ ହୋଇଥିଲା। ଏହି ଅବସରରେ ଶ୍ରୀ ମୋଦି କହିଥିଲେ, ଦେଶକୁ ଆତ୍ମନିର୍ଭର ଏବଂ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ଅଧିକ ସଶକ୍ତ କରିବା ଲାଗି ଦୀର୍ଘମିଆଦୀ ଲକ୍ଷ୍ୟ ହାସଲ କରିବାର ଅଂଶସ୍ୱରୂପ ଏହି ନିଷ୍ପତ୍ତି ନିଆଯାଇଛି। ଏହି ସଂସ୍କାରଗୁଡ଼ିକର ଅଂଶସ୍ୱରୂପ ଇଣ୍ଡିଆନ୍ ନ୍ୟାସନାଲ୍ ସ୍ପେସ୍ ପ୍ରମୋସନ୍ ଆଣ୍ଡ ଅଥରାଇଜେସନ୍ ସେଣ୍ଟର ଇନ୍ ସ୍ପେସ୍ ନାମକ ଏକ ନୂତନ ସଂସ୍ଥା ସ୍ଥାପନ କରାଯାଇଥିଲା। ଦେଶର ମହାକାଶ ଭିତ୍ତିଭୂମିର ବ୍ୟବହାର କ୍ଷେତ୍ରରେ ଘରୋଇ କମ୍ପାନୀଗୁଡ଼ିକୁ ସମାନ ସୁଯୋଗ ପ୍ରଦାନ କରିବା ସହିତ ସେମାନଙ୍କୁ ଉପଯୁକ୍ତ ମାର୍ଗଦର୍ଶନ କରାଇବା ହେଉଛି ଏହି ସଂସ୍ଥାର ମୁଖ୍ୟ ଦାୟିତ୍ୱ। ଏହି ସଂସ୍କାରମୂଳକ ପଦକ୍ଷେପଗୁଡ଼ିକର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ହାଇଦ୍ରାବାଦ ଭିତ୍ତିକ ସ୍କାଏ ରୁଟ୍ ଏରୋସ୍ପେସ୍। ଭାରତୀୟ ଗବେଷଣା ମହାକାଶ ସଂଗଠନର ପୂର୍ବତନ ବୈଜ୍ଞାନିକ ପବନ କୁମାର ଚନ୍ଦନା ଏବଂ ନାଗା ଭରତଙ୍କ ଦ୍ୱାରା 2018 ଏହା ସ୍ଥାପନ କରାଯାଇଥିଲା। 2022 ଦେଶର ପ୍ରଥମ ଘରୋଇ ରକେଟ୍ ବିକ୍ରମ ଏସ୍କୁ ଉତ୍କ୍ଷେପଣ କରି ସ୍କାଏ ରୁଟ୍ ଏରୋସ୍ପେସ୍ ଇତିହାସ ରଚିଥିଲା। ସମ୍ପ୍ରତି ହାଇଦ୍ରାବାଦଠାରେ କମ୍ପାନୀର ଇନ୍ଫିନିଟି କ୍ୟାମ୍ପସ୍କୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଥିବା ବେଳେ ଏହାର ପ୍ରଥମ ଅର୍ବିଟାଲ୍ ରକେଟ୍ ବିକ୍ରମ 1କୁ ଅନାବରଣ କରିଥିଲେ। ମହାକାଶ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ମାଧ୍ୟମରେ ଯୁବବର୍ଗଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା, ଷ୍ଟାର୍ଟଅପ୍ମାନଙ୍କୁ ସଶକ୍ତ କରିବା ଏବଂ ବିଶ୍ୱ ମହାକାଶ ଅର୍ଥବ୍ୟବସ୍ଥାରେ ଭାରତର ଅଂଶକୁ ବୃଦ୍ଧି କରିବା ଭଳି ଜନକଲ୍ୟାଣକାରୀ ଲକ୍ଷ୍ୟ ହାସଲ ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତୀୟ ରେଳବାଇ ପ୍ରଥମ ଥର ଲାଗି ଦକ୍ଷିଣ କେନ୍ଦ୍ରୀୟ ରେଳପଥରେ ସଫଳତାର ସହ କବଚର ଚତୁର୍ଥ ସଂସ୍କରଣକୁ କାର୍ଯ୍ୟକାରୀ କରିଛି। ଏହାଦ୍ୱାରା ରେଳ ସୁରକ୍ଷା ଦିଗରେ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ହାସଲ ହୋଇଛି ବୋଲି ମନ୍ତ୍ରଣାଳୟ

0: ଏ ସମ୍ପର୍କରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ହାଇଦ୍ରାବାଦ ଡିଭିଜନର ମାଲକାଜଗିରି କାମାରେଡ଼ି ସେକ୍ସନ ଅଧୀନସ୍ଥ 108 କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ରେଳପଥରେ କବଚ 3.2 ସଂସ୍କରଣରୁ 4.0କୁ ସଫଳତାର ସହ କାର୍ଯ୍ୟକ୍ଷମ କରାଯାଇଛି। କବଚ 4.0 ମାଧ୍ୟମରେ ଏହାର ସୁରକ୍ଷାକୁ ଅଧିକ ସଶକ୍ତ କରାଯିବା ସହିତ ରେଳ ଚଳାଚଳକୁ ସୁଗମ କରାଯାଇପାରିଛି। ଏକଶୃଙ୍ଗୀ ଗଣ୍ଡାମାନଙ୍କର ସଂରକ୍ଷକ ଭାବେ ବିଶ୍ୱର ପ୍ରମୁଖ ଦେଶମାନଙ୍କ ମଧ୍ୟରେ ଭାରତ ଅନ୍ୟତମ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ଭାରତର ସଂରକ୍ଷଣ ଯାତ୍ରାକୁ ସଶକ୍ତ କରିବା ଦିଗରେ ସରକାରଙ୍କ ପ୍ରଚେଷ୍ଟା ଉପରେ ଆଲୋକପାତ କରି କେନ୍ଦ୍ରମନ୍ତ୍ରୀ ଭୂପିନ୍ଦର ଯାଦବଙ୍କ ଏକ ଲେଖାକୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେୟାର କରି ସେ ଏହା କହିଛନ୍ତି। ଶ୍ରୀ ମୋଦି କହିଛନ୍ତି ଏହି ଗଣ୍ଡାମାନଙ୍କ ସଂଖ୍ୟା ଭାରତରେ ନିରନ୍ତର ବୃଦ୍ଧି ପାଇବାରେ ଲାଗିଛି। ସେମାନଙ୍କର ସଂରକ୍ଷଣ ସହିତ ଏକ ସୁସ୍ଥ ଭବିଷ୍ୟତ ଲାଗି ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲା ଅନ୍ତର୍ଗତ ଟେକାଲି ମଣ୍ଡଳର ରବିଭାଲାସାଠାରେ ରାଜରାଣୀ ଏକ୍ସପ୍ରେସ୍ ସହିତ ଧକ୍କା ହୋଇ 4 ଜଣ ଶିକ୍ଷାର୍ଥୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଏହି ଛାତ୍ରଛାତ୍ରୀମାନେ ରେଳ ଟ୍ରାକ୍ ଉପରେ ଚାଲି ଚାଲି ଯାଉଥିବା ସମୟରେ ଦୁର୍ଘଟଣା ଘଟିଛି। ଆହତଙ୍କୁ ନିକଟସ୍ଥ ଟେକାଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଦୁର୍ଘଟଣାର କାରଣ ସମ୍ପର୍କରେ ଶ୍ରୀ ନାଇଡୁ ରେଳବାଇ ଏବଂ ରାଜସ୍ୱ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ଏଥିସହିତ ଆହତଙ୍କର ଚିକିତ୍ସା ଯେଭଳି ସୁଚାରୁରୂପେ ହୋଇପାରିବ ତାହା ସୁନିଶ୍ଚିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ଜାପାନର ଆଇଚିଠାରେ ଅନୁଷ୍ଠିତ ସେମିଫାଇନାଲରେ ଭାରତ ଚୀନ୍ଠାରୁ 3-1 ପରାସ୍ତ ହେବା ପରେ ଏହି ପଦକ ପାଇଛି। ଏହି ପଦକ ସହିତ ଭାରତ ଗୋଟିଏ ସ୍ୱର୍ଣ୍ଣ, 5 ରୌପ୍ୟ ଓ 6 ବ୍ରୋଞ୍ଜ ସହିତ ମୋଟ 12 ପଦକ ହାସଲ କରିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ମହିଳା 49 କିଲୋଗ୍ରାମ ଭାରୋତ୍ତୋଳନ ବର୍ଗରେ ରୌପ୍ୟ ପଦକ ପାଇଥିବା ମୀରାଭାଇ ଚାନୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେହିଭଳି ପୁରୁଷ ସିଙ୍ଗଲ୍ ସଫ୍ଟ ଟେନିସ୍ ବର୍ଗରେ ବ୍ରୋଞ୍ଜ ପଦକ ପାଇଥିବା ଜୟ ମୀନାଙ୍କୁ ମଧ୍ୟ ରାଷ୍ଟ୍ରପତି ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଜୟ ମୀନାଙ୍କୁ ଶୁଭେଚ୍ଛା ଜଣାଇ ନିଜ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ତାଙ୍କର ସଫଳତାକୁ ଦେଶର କ୍ରୀଡ଼ା ଇତିହାସରେ ଏକ ନୂତନ ଅଧ୍ୟାୟ ବୋଲି ଅଭିହିତ କରିଛନ୍ତି। ଏକ ସୁସ୍ଥ ଭବିଷ୍ୟତ ଲାଗି ଦାୟିତ୍ୱପୂର୍ଣ୍ଣ ଜାତୀୟତାବାଦ ତଥା ସାଧୁତା ଦ୍ୱାରା ଅନୁପ୍ରାଣିତ ଯୁବବର୍ଗଙ୍କ ଆବଶ୍ୟକତା ଉପରେ ରାଷ୍ଟ୍ରପତିଙ୍କ ଗୁରୁତ୍ୱ ଆରୋପ, ଦେଶରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସମେତ ନିର୍ବାଚନ ସମ୍ପର୍କିତ ସମସ୍ତ ନିଷ୍ପତ୍ତି ସର୍ବସମ୍ମତିକ୍ରମେ ନିଆଯାଇଛି କହିଲେ ନିର୍ବାଚନ ଆୟୋଗ। ଦକ୍ଷିଣ କେନ୍ଦ୍ରୀୟ ରେଳପଥରେ ପ୍ରଥମ ଥର ଲାଗି କବଚ 4th ସଂସ୍କରଣ କାର୍ଯ୍ୟକ୍ଷମ ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ପୁରୁଷ ବ୍ୟାଡମିଣ୍ଟନ ଦଳର ବ୍ରୋଞ୍ଜ ସହିତ ଭାରତକୁ ମିଳିଲା ମୋଟ 12 ପଦକ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଶୁଣନ୍ତୁ ଜିଲ୍ଲା ହାଲଚାଲରେ କଟକ ଜିଲ୍ଲା ସମ୍ପର୍କରେ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛି ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କଟକ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କଟକ ସମ୍ବାଦଦାତା କାଳୀପ୍ରସନ୍ନ ଶତପଥୀ, ଉପସ୍ଥାପନରେ ମୁଁ ମହେଶ୍ୱର ସାହୁ। ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କଟକ ଗସ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହରାଞ୍ଚଳ ବିକାଶ ଯୋଜନା ସମ୍ପର୍କରେ କଟକ ଉନ୍ନୟନ ସଂସ୍ଥାର ବରିଷ୍ଠ ପଦାଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଏଥିସହିତ କେନ୍ଦ୍ର ସରକାରଙ୍କ ସହରାଞ୍ଚଳ ବିକାଶ ଯୋଜନାରେ କଟକକୁ ସାମିଲ କରି ସହରର ବିକାଶ କରନ୍ତୁ ବୋଲି ସେ ପରାମର୍ଶ ଦେଇଥିଲେ। ମନ୍ତ୍ରୀ ଶ୍ରୀ ମହାପାତ୍ର ଏକ ଅତ୍ୟାଧୁନିକ ବିଜ୍ଞାନ ପାର୍କକୁ ଲୋକାର୍ପଣ କରି ଏହି ବିଜ୍ଞାନ ପାର୍କଟି ଶିଶୁମାନଙ୍କୁ ବିଜ୍ଞାନ ସମ୍ପର୍କରେ ଶିକ୍ଷା ପ୍ରଦାନ କରିପାରିବ ବୋଲି କହିଥିଲେ।
3: ମୋଦୀ ସରକାର ଆସିଲା ପରେ କଟକକୁ ବହୁତ ପ୍ରାୟୋରିଟି ଦିଆଯାଇଛି, ସେ ରୋଡ୍ ସେକ୍ଟରରେ ହେଉ, ଟ୍ରେନ୍ ସେକ୍ଟରରେ ହେଉ, ବା କୌଣସି ଡେଭଲପମେଣ୍ଟ କଥା ହେଉ। ଆଜି ମଧ୍ୟ 8 ମିଟିଂ ଅଛି। ଆଜି ଏଠି ଆମେ ମାର୍କେଟ କମ୍ପ୍ଲେକ୍ସରେ କଲୁ, 16 କୋଟିରୁ ଉର୍ଦ୍ଧ ଟଙ୍କାର ମାର୍କେଟ କମ୍ପ୍ଲେକ୍ସ ହେଲା। ଆଜି ଏଠି 7 କୋଟିରୁ ଉର୍ଦ୍ଧ ଟଙ୍କାର ଛୁଆମାନଙ୍କ ପାଇଁ ଖେଳିବା ପାଇଁ ସାଇନ୍ସ ପାର୍କ ମଧ୍ୟ କରାଗଲା। ତେଣୁ ବିକାଶର କଥାକୁ ବହୁତ ଗୁରୁତ୍ୱ ଦେଇକି କଟକକୁ ପଢ଼ା ହେଉଛି, କାରଣ ଏ କଟକ ଐତିହ୍ୟ ଇତିହାସର ସହର। କଟକରେ ବହୁତ ଡେଭଲପମେଣ୍ଟ କାମ ଆଗକୁ ମଧ୍ୟ କରିବାର ଅଛି।
2: କଟକରେ ଅନୁଷ୍ଠିତ ବିଜେପିର 2-ଦିନିଆ ଅଧିବେଶନରେ ଭାରତ ସମଗ୍ର ବିଶ୍ୱର ସବୁଠାରୁ ସକ୍ରିୟ ଏବଂ ଦ୍ରୁତଗତିରେ ବଢ଼ୁଥିବା ଅର୍ଥନୀତିଗୁଡ଼ିକ ମଧ୍ୟରୁ ଗୋଟିଏ ପାଲଟିଥିବା ମତ ପ୍ରକାଶ ପାଇଛି। ଅଧିବେଶନ ପରେ ସାମ୍ବାଦିକ ସମ୍ମିଳନୀକୁ ଉଦ୍ବୋଧନ ଦେଇ ଦଳର ରାଷ୍ଟ୍ରୀୟ

0: ମୁଖପାତ୍ର ସମ୍ବିତ ପାତ୍ର କହିଥିଲେ,
1: ଏ ଦୁଇ ଦିନର ଆମର ଏକ୍ସଟେଣ୍ଡେଡ୍ ଭାରତୀୟ ଜନତା ପାର୍ଟି ଓଡ଼ିଶା ପ୍ରଦେଶ କାର୍ଯ୍ୟକାରିଣୀ ଚାଲିଛି, ଏବେ ସମାପନ ହୋଇଛି। କାଲି ଆମର ସୌଭାଗ୍ୟର ବିଷୟ ଥିଲା, ଭାରତୀୟ ଜନତା ପାର୍ଟିର ସାଧାରଣ ସମ୍ପାଦକ ଆଦରଣୀୟ ସୁନୀଲ ବଂଶଲଜୀ ତାଙ୍କର ସହଭାଗିତା ଥିଲା, ତାଙ୍କର ସାନ୍ନିଧ୍ୟ ଆମେ ଲାଭ କରିଥିଲୁ। ଆଉ ଆଜି ଆମ ପାଇଁ ସୌଭାଗ୍ୟର ବିଷୟ କି ସଂଗଠନ ମହାମନ୍ତ୍ରୀ ଭାରତୀୟ ଜନତା ପାର୍ଟି ସଂଗଠନ ଆଦରଣୀୟ ବିଏଲ୍ ସନ୍ତୋଷ ଜୀ ତାଙ୍କର ସାନ୍ନିଧ୍ୟ ଆଜି ଆମେ ପ୍ରାପ୍ତ କରିଛୁ, ମାର୍ଗଦର୍ଶନ ମଧ୍ୟ ପାଇଛୁ।
0: ଭାରତ ସରକାରଙ୍କର ଆୟକର ବିଭାଗ ଓଡ଼ିଶା ଶାଖା ମୁଖ୍ୟ କମିଶନର ପକ୍ଷରୁ ଆଜି 20ତମ ଜାତୀୟ ରୋଜଗାର ମେଳା ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବନିଯୁକ୍ତ ପ୍ରାର୍ଥୀମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରି ଏହି ଫ୍ଲାଗସିପ୍ କାର୍ଯ୍ୟକ୍ରମ ଯୁବପିଢ଼ିଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରିଛି ବୋଲି କହିଥିଲେ। ମେଳାରେ 80ରୁ ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ କେନ୍ଦ୍ରମନ୍ତ୍ରୀ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। ପିତାମାତା ଏବଂ ଗୁରୁଙ୍କ ଦ୍ୱାରା ପ୍ରଦତ୍ତ ମାର୍ଗକୁ ଆପଣାଇବା ସହିତ ବିଦ୍ୟାର୍ଥୀମାନେ ବିଦ୍ୟାଳୟ ମନସ୍କ ହେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପରାମର୍ଶ ଦେଇଛନ୍ତି। କଟକରେ ଆୟୋଜିତ ରାଜ୍ୟସ୍ତରୀୟ ଗୁରୁଦିବସ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଶିକ୍ଷା ବ୍ୟବସ୍ଥାକୁ ମଜବୁତ କରାଇବା ହେଉଛି ସରକାରଙ୍କ ଲକ୍ଷ୍ୟ। 2 ବର୍ଷ ଭିତରେ 26,000 ଶିକ୍ଷକ ନିଯୁକ୍ତି ହୋଇଛନ୍ତି, ଆସନ୍ତା 3 ବର୍ଷ ଭିତରେ ଆଉ 45,000 ଶିକ୍ଷକ ପଦବୀ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କଟକ ସାରଳା ଭବନଠାରେ ସାରଳା ସାହିତ୍ୟ ସଂସଦର 46ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ସବକୁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉଦ୍ଘାଟନ କରିଥିଲେ। ସଂସଦର ପ୍ରତିଷ୍ଠାତା ଓ ସଭାପତି ବିଶିଷ୍ଟ ସାହିତ୍ୟିକ ଡକ୍ଟର ଇଞ୍ଜିନିୟର ପ୍ରଭାକର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଖ୍ୟାତ ସାହିତ୍ୟିକା ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟ ଏବଂ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବିଶିଷ୍ଟ ସାହିତ୍ୟିକ ସହଦେବ ସାହୁ ସମ୍ମାନିତ ଅତିଥି, ପ୍ରଖ୍ୟାତ ବାଗ୍ମୀ ଓ ସାହିତ୍ୟିକ ପ୍ରଫେସର ଦାସବେନରୁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସୁପ୍ରିମକୋର୍ଟର ପ୍ରାକ୍ତନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ଚଳିତ ବର୍ଷ ମର୍ଯ୍ୟାଦାଜନକ କଳିଙ୍ଗରତ୍ନ ଉପାଧିରେ ବିଭୂଷିତ କରାଯାଇଥିଲା। କଟକସ୍ଥିତ ରାଜ୍ୟ ପୁଲିସ୍ ମୁଖ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟ ତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରାଞ୍ଚଳ ରେଞ୍ଜ ଅଧୀନସ୍ଥ ଜିଲ୍ଲାଗୁଡ଼ିକର ଆଇନ ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ପୁଲିସ୍ ବ୍ୟବସ୍ଥା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଲାଗୁଡ଼ିକର ସାମଗ୍ରିକ ଆଇନ ଶୃଙ୍ଖଳା ସ୍ଥିତି ସହ ହତ୍ୟା, ଚୋରି, ଡକାୟତି ଓ ଲୁଣ୍ଠନ ଭଳି ଗୁରୁତର ଅପରାଧର ନିୟନ୍ତ୍ରଣ, ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର ହ୍ରାସ, ଅବକାରୀ ଅପରାଧ ଦମନ, ନିଶାମୁକ୍ତ ଓଡ଼ିଶା ଗଠନ ଦିଗରେ ପଦକ୍ଷେପ, ସାଇବର ଅପରାଧ, ମାମଲାର ତଦନ୍ତ ତ୍ୱରାନ୍ୱିତ କରି ସଠିକ୍ ସମୟରେ ଚାର୍ଜସିଟ୍ ଦାଖଲ ଏବଂ ଦଣ୍ଡାଦେଶ ହାର ବୃଦ୍ଧି ଆଦି ବିଷୟରେ ଡିଜିପି ଜିଲ୍ଲା ଏସ୍ପିମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଦେବଗଡ଼ ଜିଲ୍ଲା ସମ୍ପର୍କରେ।
2: ଜିଲ୍ଲା ହାଲଚାଲରେ ଶୁଣିଲେ କଟକ ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ।
3: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
4: ଠିକ ଲାଗୁନି, ସ୍କାମ ବି ହେଇପାରେ। APK

0: ଆମର ଶ୍ରୋତା ଭାଇ ଭଉଣୀ ତଥା ଚାଷୀ ଭାଇ ମାନଙ୍କୁ ଶୁଭେଚ୍ଛା ଓ ନମସ୍କାର। ଆରମ୍ଭ କରିବା ଆଜିକାର ଚାଷବାସ କାର୍ଯ୍ୟକ୍ରମ।
1: ହଁ ବଡ ଭାଇ, ଆଜି ଗୁଡାଏ କଥା ହବାର ଅଛି ବୁଝିଲ କି। ଆଗେ ଆସ ଟିକେ ଭଜନ ଶୁଣିବା, ତାପରେ କଥାବାର୍ତ୍ତାକୁ ଯିବା।
0: ମହାପ୍ରଭୁ ଜଗନ୍ନାଥଙ୍କୁ ଟିକେ

0: ଆଜି ହେଉଛି ସେପ୍ଟେମ୍ବର ମାସର 23 ତାରିଖ ଆୟୁର୍ବେଦ ଦିବସ 2026। ଏହି ଆୟୁର୍ବେଦ ଦିବସ 2026ର ଅନୁଚିନ୍ତା ହେଉଛି ସୁସ୍ଥ କାଲି ପାଇଁ ଆୟୁର୍ବେଦ।
1: ଆମର ସାଧାରଣ ଜୀବନ ଶୈଳୀରେ ଆମେ ବିଭିନ୍ନ ପ୍ରକାର ରୋଗ ମୋଗ ସମସ୍ୟାରେ ବି ପଡୁଛେ, କିଛି ନହେଲେ ବି କେତେବେଳେ ଖିଆପିଆ ଟିକେ ଯଦି ଏପଟ ସେପଟ ହେଇଯାଏ ତାହେଲେ ବି ଟିକେ ପଡୁଆ ଲାଗେ। ଯେମିତି ଧର ଟିକେ ଖାଇବା ପିଇବା ଠିକ ହେଲାନି, ଆଜି ପେଟଟା ଭଲ ଲାଗୁନି, ସାଙ୍ଗେ ସାଙ୍ଗେ ବନ୍ଧୁଣରେ ଟିକେ ଜୁଆଣି ପାଣି ପିଇ ଦଉନୁ, ବଢିଆ ଆରାମ ଲାଗିବ। ନାଇଁ କି ମୋର କେତେ ଦିନ ହେଲାଣି ଖାଦ୍ୟ ଠିକରେ ହଜମ ହଉନି, ଏସିଡ୍ ଭଳିଆ ଲାଗୁଛି, ପେଟଟା ଫୁଲା ଫୁଲା ଲାଗୁଛି, ଆଉ ଝାଡା ଠିକ ହଉନି, ଇତ୍ୟାଦି ଇତ୍ୟାଦି କଥାରେ ସାଙ୍ଗେ ସାଙ୍ଗେ ଗୋଟେ ନୁସ୍କା ବା ଗୋଟେ କଥା କହିଦେବେ, ଆଉ ଯୋଉଟା କି ପାଳନ କରିବା ହିତକର କିନ୍ତୁ ତାକୁ କଣ୍ଟିନ୍ୟୁ କରିବାର କଷ୍ଟ ସାଧ୍ୟ। ମାନେ ଯେମିତିକି ମନେକର କୁହନ୍ତି ଆଗରୁ ଯେଉଁମାନେ ଟିକେ ଗୁରୁଜନ ଲୋକମାନେ ଥିଲେ ସେମାନେ ଛୁଆମାନଙ୍କର ଏଇ ଯୋଉ ଥଣ୍ଡା ସର୍ଦ୍ଦି କାଶ ଇତ୍ୟାଦିରେ ତୁଳସୀ ପତ୍ର ମହୁ ଇତ୍ୟାଦି ସବୁ କୁହନ୍ତି, ଟିକେ ପାଣି ଦିପାନ ଦିଅ, ସାଙ୍ଗେ ସାଙ୍ଗେ ଡାକ୍ତରଙ୍କୁ ମେଡିସିନ ଦିଅନି, ହେଲା ଥରେ ଦୁଇ ଥର ଦେଖ ଜ୍ୱର ଟିକେ ଆସୁଛି ଟିକେ ଏଇଟା ଦିଅ ନା ଦେଖି ଦିନେ, ତାପରେ ଦେଖିବା ନ କମିଲେ ଆମେ ଡାକ୍ତରଙ୍କ ପାଖକୁ ଯିବା, ସେଇଭଳିଆ କଥା। ତେଣୁ ସେଇ ଯୋଉ ଉପାୟ ଗୁଡିକ ଏଗା ଆମର ପୂର୍ବପୁରୁଷ ମାନଙ୍କର ଆୟୁର୍ବେଦିକ ଶାସ୍ତ୍ରରେ ବି ରହିଛି, କିନ୍ତୁ ବ୍ୟବହାରିକ ଜୀବନରେ ଆମେ ତାକୁ ଯଦି ବ୍ୟବହାରରେ ଆଣିବା ବା କଣ୍ଟିନ୍ୟୁ କରିବା ତାହେଲେ ଯାଇକି ଫଳ ମିଳିବ, ଦିନେ ଦିନେ କିଛି ଲାଭ ମିଳିବା ଭଳିଆ ଜଣାପଡ଼ୁନି। ଆମର ଡାକ୍ତରୀ ଖର୍ଚ୍ଚ ଯାହା ଦିନକୁ ଦିନ ବଢୁଛି ସେଥିରୁ ଆମେ ମୁକ୍ତି ପାଇବା, ଦ୍ୱିତୀୟରେ ଆମ ହାତ ପାହାନ୍ତାରେ ସୁଲଭରେ ସୁବିଧାରେ ଆମେ ଭଲ ସ୍ୱାସ୍ଥ୍ୟ ନେଇକି ଜିଇଁପାରିବା। ନାଇଁ କି ତେବେ ବଡ ଭାଇ, ଆଜି ଆୟୁର୍ବେଦରେ ଯୋଉ ମଧୁମେହକୁ ନିବାରଣ କରିବା ପାଇଁ ଯାହା ସବୁ ବ୍ୟବସ୍ଥା ଅଛି ବର୍ଣ୍ଣନା ଅଛି ସେ ବିଷୟରେ ଡାକ୍ତର ପଙ୍କଜ କୁମାର ପାଣି କହୁଛନ୍ତି, ତାଙ୍କ କଥା ବି ଟିକେ ଶୁଣିବା।
2: ମଧୁମେହ ପ୍ରମେହ ରୋଗ ଆୟୁର୍ବେଦରେ ବର୍ଣ୍ଣନା ହେଇଛି, 20 ପ୍ରକାର ପ୍ରମେହର ବର୍ଣ୍ଣନା ରହିଛି, ସେଥିରୁ ଆୟୁର୍ବେଦ ତ୍ରିଦୋଷ ସମ୍ବନ୍ଧିତ ଶାସ୍ତ୍ର ବାତ ପିତ୍ତ କଫକୁ ନେଇ ଆୟୁର୍ବେଦ ପରିପୃଷ୍ଟ। ମଧୁମେହ ଆପଣ କହୁଛନ୍ତି, ଇଏ ମହର୍ଷି ଚରକ ଏବଂ ସୁଶ୍ରୁତଙ୍କ ବର୍ଣ୍ଣନା ଅନୁସାରେ ପ୍ରମେହ ଯୋଉ 20 ପ୍ରକାର ଅଛି ସେ ଭିତରୁ କଫଜ ପ୍ରମେହ ଯୋଉ ରହିଛି, ଉଦକମେହ, ଇଖୁମେହ, ସୁରାମେହ, ସିକ୍ତାମେହ, ସନେମେହ, ପିଷ୍ଟମେହ, ସାନ୍ଦ୍ରମେହ, ଶୁକ୍ରମେହ, ଲାଳମେହ, ଏଇ ଯୋଉ 10 ପ୍ରକାର, ଏଇ 10 ପ୍ରକାରରୁ ଇଖୁମେହ ଆଉ ଶୀତମେହ ଆଧୁନିକର ମଧୁମେହ ବା ଡାଇବେଟିସ୍ ସହିତ ଜଡ଼ିତ। ପିତ୍ତଦୋଷରୁ ଆଉ 6 ପ୍ରକାର ରହିଛି, ରଙ୍ଗ ଭେଦରେ ସେଗୁଡ଼ା ନୀଳମେହ, କଳାମେହ, ହରିଦ୍ରାମେହ, କ୍ଷାରମେହ, ମଞ୍ଜିଷ୍ଠାମେହ, ରକ୍ତମେହ। ବାତ ଦୋଷରୁ ସେମିତି ଅଛି, ଗତି ଅନୁସାରେ ସର୍ପିମେହ, ବସାମେହ, କ୍ଷୁଦ୍ରମେହ, ହସ୍ତିମେହ। କିନ୍ତୁ ମଧୁମେହ ସହିତ ଇଖୁମେହ ଆଉ ଶୀତମେହ ଏଇ 2ଟା ଜଡ଼ିତ। ଇଏ କୋଉ କାରଣରୁ ହୁଏ ଆମେ ଟିକେ ଜାଣିବା ଦରକାର। ସାଧାରଣତଃ ପରିଶ୍ରମରୁ ବିରତ ରହି, ଯୋଉଟାକୁ ଆମେ ଫିଜିକାଲ ଏକ୍ସରସାଇଜ କହୁ, ସେଠୁ ବିରତ ରହି ସଦାବେଳେ ଶୋଇବା, ସଦାବେଳେ ବସି ରହିବା, ଏଇ ଧରଣର ଜୀବନଯାପନ ଯେଉଁମାନେ କରିବେ ସେମାନଙ୍କୁ ମଧୁମେହ ହେବାର ଆଶଙ୍କା ପ୍ରବଳ ମାତ୍ରାରେ ରହିଥାଏ। ଜିଭ ରସନାଇନ୍ଦ୍ରିୟ ଅନୁଯାୟୀ ଯେଉଁମାନେ ସ୍ୱାଦୁ ମାନେ ମଧୁର, ବେଶୀ ଖଟା ଅମ୍ଳ, ବେଶୀ ଲୁଣ ଲବଣ, ସ୍ନିଗ୍ଧ ତୈଳ ଜାତୀୟ, ଗୁରୁ ହେଭି ଫୁଡ୍ ପରିପାକ ଯୋଉଟା ବିଳମ୍ବରେ ହୁଏ, ପିଛିଳ ଏବଂ ଶୀତଳ ବସ୍ତୁରେ ଯେଉଁମାନେ ବିଶେଷ ଆଗ୍ରହ ରଖନ୍ତି, ସାଧାରଣତଃ ଖାଦ୍ୟ ହିସାବରେ ନୂଆ ଚାଉଳର ଭାତ, ଅଧିକ ଛେନା, ଅଧିକ ଦହି, ମଦ୍ୟପାନ ମୁଖ୍ୟ କାରଣ, ଆନୁପ ମାଂସ ପାଣିରେ ରହୁଥିବା ଜୀବର ମାଂସ ପ୍ରବଳ ମାତ୍ରାରେ ଯିଏ ଖାଇବେ, ଚିନି, ଶର୍କରା, ଗୁଡ଼ ମିଠା ଜାତୀୟ ଜିନିଷ।

0: ସମସ୍ତେ ଜାଣିଛନ୍ତି, ୟାକୁ ଯିଏ ପ୍ରଚୁର ମାତ୍ରାରେ ଗ୍ରହଣ କରିବେ, ଏହିସବୁ ଜୀବନଶୈଳୀ ଭିତରେ ଶାରୀରିକ ପରିଶ୍ରମ ନକରି ମାନସିକ ଅବସାଦରେ ଯେଉଁମାନେ ରହୁଛନ୍ତି ଏବଂ ମାନସିକ ପରିଶ୍ରମ ବେଶୀ କରୁଛନ୍ତି, ସେହି ଶ୍ରେଣୀର ଲୋକମାନେ ମଧୁମେହରେ ବିଶେଷ ଭାବରେ ଆକ୍ରାନ୍ତ ହେବେ।
1: ତେବେ ଏଇ ମଧୁମେହ ହେଇଛି ବୋଲିକି ଆମେ କେମିତି ଜାଣିବା?
0: ହଁ, ମଧୁମେହ ପ୍ରଥମ ଅବସ୍ଥାରେ ଜାଣିବା ଟିକେ କଷ୍ଟ। ସାଧାରଣତଃ ଯେତେବେଳେ ମଧୁମେହ ହେଲା ବୋଲି ଜଣାପଡ଼େ, ସେତେବେଳକୁ ପ୍ରାୟ ଆମ ହିସାବରେ ତୃତୀୟ ଅବସ୍ଥା, ପ୍ରବୃଦ୍ଧାବସ୍ଥା ଯେଉଁଟା କୁହାଯାଏ ଆୟୁର୍ବେଦରେ। ଆଉ ଏଇ ଯେଉଁ 20 ପ୍ରକାର ପ୍ରମେହ ବର୍ଣ୍ଣନା କରାଯାଇଛି, ମୁଁ ନାଁ କହିଲି, ସେଇ 20 ପ୍ରକାର ପ୍ରମେହ, ଜଣେ କହିବ ମୋ ପରିସ୍ରା ଧୀରେ ଧୀରେ ହେଉଛି, ଜଣେ କହିବ ମୋର ବାରମ୍ବାର ହେଉଛି, ଜଣେ କହିବ ମୋର ନାଲି ରଙ୍ଗ ହେଉଛି, କିଏ କହିବ ମୋ ପରିସ୍ରାରେ ଧଳା ଧଳା ଟିକେ ଯାଉଛି। ଏଇଭଳିଆ ଲକ୍ଷଣକୁ ଦେଖି ମେହ ରୋଗର ନାମକରଣ କରାଯାଇଛି। ଏଇ 20 ପ୍ରକାର ମେହକୁ ଉପେକ୍ଷା କଲେ, ତାକୁ ଯଦି ଆପଣ ଠିକ୍ ସମୟରେ ତାର ଚିକିତ୍ସା ନ କଲେ, 20 ପ୍ରକାର ମେହ ପରବର୍ତ୍ତୀ ଅବସ୍ଥାରେ ମଧୁମେହ ହେଇପାରେ। ଲକ୍ଷଣ ହେଲା, ଶରୀର କ୍ଷୟ ହେବା ସଙ୍ଗେ ସଙ୍ଗେ ଶରୀରରେ ଦୁର୍ବଳତା ଅନୁଭବ କରିବେ, ଅଳ୍ପ କାମ କଲା ମାନେ ଥକା ଲାଗିବ, ଯେତେ ପାଣି ପିଇଲେ ତୃଷା ମେଣ୍ଟିବ ନାହିଁ, ଅଧିକ ପାଣି ପିଇବା ପାଇଁ ଇଚ୍ଛା ହେବ, ଖାଦ୍ୟରେ ସ୍ପୃହା ବଢ଼ିଯିବ, କ୍ଷୁଧା ବୃଦ୍ଧି ହେବ, କେତେକ କ୍ଷେତ୍ରରେ ସ୍ଥୂଳକାୟ ମୋଟା ହେଇଯାଆନ୍ତି, ଆଉ କେତେକ କ୍ଷେତ୍ରରେ କୃଷ ଶୁଖିଯାଆନ୍ତି, ସ୍ନାୟୁ ଏବଂ ମାଂସପେଶୀରେ ଶିଥିଳତା ଆସିବ, ଦେହରୁ ଝାଳ ଯୋଉ ବାହାରିବ ଦୁର୍ଗନ୍ଧ ହେବ, ପରିସ୍ରାରେ ପିମ୍ପୁଡ଼ି କିମ୍ବା ଜନ୍ଦା ଲାଗିବାର ଲକ୍ଷଣ ମଧ୍ୟ ଦେଖାଦିଏ, ମୂତ୍ରର ବେଗ ମାତ୍ରାଧିକ ହେବ, ଇଏ ହେଲା ସାଧାରଣ। ତାପରେ ଆମେ ରକ୍ତ ଏବଂ ମୂତ୍ର ପରୀକ୍ଷା କଲେ ସେଠି ଯଦି ସୁଗାରର ଉପସ୍ଥିତି ଆସିଲା, ମଧୁମେହ ହେଲା ବୋଲି ଜାଣିବା। ଆଉ
1: ଏ ଯୋଉ କହିଲେ ଆପଣ କ୍ଷୀଣ ହେଇଯିବା ବା ଦେହ ଶୁଖିଯିବା, ଜଣେ ତ ଖାଉଥିବ, ଶୁଖିବ କେମିତି? ହଠାତ୍
0: ଭଲ କଥା ଟିକେ ପଚାରିଲେ, ଆୟୁର୍ବେଦ ସପ୍ତ ଧାତୁ ଉପରେ ଆଧାରିତ, ରସ, ରକ୍ତ, ମାଂସ, ମେଦ, ଅସ୍ଥି, ମଜା, ଶୁକ୍ର ଏବଂ ଅଷ୍ଟମ ଧାତୁ ଆଉ ଗୋଟେ ଅଛି ଅଜ। ପରପର ଧାତୁକୁ ପୃଷ୍ଟ କରନ୍ତି, ରସରୁ ରକ୍ତ, ରକ୍ତରୁ ମାଂସ, ମାଂସରୁ ମେଦ, ମେଦରୁ ଅସ୍ଥି, ଅସ୍ଥିରୁ ମଜା, ମଜାରୁ ଶୁକ୍ର, ଶୁକ୍ରରୁ ଅଜ, ପରପର ଧାତୁକୁ ପୃଷ୍ଟ କରନ୍ତି। ମଧୁର ରସ ବିଶିଷ୍ଟ ଶ୍ୱେତସାର ଜାତୀୟ ଖାଦ୍ୟ ମଧୁର କହିଲେ, ଏବଂ ତାର ପାଚନ ଯଦି ଆମର ଠିକ୍ ହିସାବରେ ନ ହେଇପାରି ମୂତ୍ରରେ ଶର୍କରା ହିଁ ଗଲା, ତାହେଲେ ଆମେ ମଧୁମେହ କହିବୁ। ଆଧୁନିକ ମତରେ ଯେଉଁଟାକି ଆମର ଅଗ୍ନାଶୟ ପେନକ୍ରିୟସ୍ ସେ କାମଟା କରେ, କାରଣ ଅଗ୍ନାଶୟରୁ ହିଁ ଇନ୍ସୁଲିନ୍ ଅଗ୍ନାଶୟ ରସ କ୍ଷରଣ ହୁଏ ଏବଂ ସେ ଶ୍ୱେତସାର ଜାତୀୟ ଖାଦ୍ୟକୁ ପରିପାକ କରିବାରେ ସାହାଯ୍ୟ କରେ। କୌଣସି କାରଣବଶତଃ ଯଦି ଅଗ୍ନାଶୟର ଶୁଷ୍କତା ଆଟ୍ରୋଫିନେସ୍ ଆସିଗଲା ଏବଂ ସେଠୁ ଅଗ୍ନାଶୟ ରସ କ୍ଷରଣ ହେଲା ନାହିଁ, ତାହେଲେ ଶ୍ୱେତସାର ଜାତୀୟ ଖାଦ୍ୟ ଆମର ପରିପାକ ଠିକ୍ ହିସାବରେ ହେଇପାରିଲାନି। ଯେ ଅଗ୍ନାଶୟ ଠିକ୍ ହିସାବରେ କାମ କରିବା ଦରକାର ଏବଂ ଶ୍ୱେତସାର ଜାତୀୟ ଖାଦ୍ୟର ପରିପାକ ଠିକ୍ ହିସାବରେ ହେଲେ ଜଣେ ଲୋକ ସୁସ୍ଥ ରହିବ। ଯଦି ଏସବୁ ଜିନିଷ ନ ହେଇପାରିଲା, ଶ୍ୱେତସାର ଜାତୀୟ ଆମକୁ ସାଧାରଣତଃ ଶକ୍ତି ଯୋଗାଇଥାଏ, ଏନର୍ଜି, ଆପଣ ସେଇ ଜିନିଷ ଯଦି ଦେହରେ ନ ଲାଗି ପରିସ୍ରା ଆକାରରେ ବାହାରି ଗଲା, ତାହେଲେ ଆପଣ ଶକ୍ତି ପାଇଲେନି, ଆପଣଙ୍କ ପୃଷ୍ଟି ବି ହେଲାନି, ଆପଣ ସେଠୁ ଧୀରେ ଧୀରେ ଧୀରେ ଧୀରେ କ୍ଷୟ ହେବେ, ଓଜନ କମିବ।
1: ଇଏ ତ ଲକ୍ଷଣ କହିଲେ, ଯଦି ଆମକୁ ଡାଇବେଟିସ୍ ବା ମଧୁମେହ ହୁଏ ତାହେଲେ ଆମେ କେମିତି ଚିକିତ୍ସିତ ହେବା?
0: ପ୍ରଥମ ହେଲା, ଆମେ ନିଶ୍ଚିତ ହେବୁ ଯେ ଆମକୁ ଏଇ ରୋଗ ହେଇଛି, ମୂତ୍ର ପରୀକ୍ଷାରୁ ଧରା ପଡ଼ିବ, ରକ୍ତ ପରୀକ୍ଷାରୁ ଧରା ପଡ଼ିବ, ଜାଣିଲୁ। ଜାଣିଲା ପରେ ତାର ଚିକିତ୍ସା ଏବେ ସହଜ ଉପଲବ୍ଧ ସବୁ କ୍ଷେତ୍ରରେ। ଆୟୁର୍ବେଦରେ ମଧୁର ଗୋଟେ ଭାଷା ଅଛି, ନିଦାନ ପରିବର୍ଜନ। ନିଦାନ ମାନେ ହେଲା କାରଣ, କୋଉ କାରଣରୁ ହେଉଛି, ମଧୁର ଜାତୀୟ ଖାଦ୍ୟ ଖାଇବା ଯୋଗୁଁ, ଗୁରୁ ପିଛଳ ଜିନିଷ ଖାଇବା ଯୋଗୁଁ ଏଇ ରୋଗ ହେଉଛି, ତେଣୁ ନିଦାନ ପରିବର୍ଜନ, ଆପଣ ନିଦାନକୁ ଆଗକୁ ଛାଡ଼ିବେ, ତେଣୁ ମଧୁର ଜିନିଷ ଆପଣ ନେବେ ନାହିଁ, କିଛିଟା ଆଶ୍ୱସ୍ତି ପାଇବେ ସେଠୁ। ତାପରେ ତାର ମଧୁର ରସ କିଭଳି ଭାବରେ ଶରୀର ପାଇଁ ସାତ୍ମ୍ୟ ହେବ ଏବଂ ଅଗ୍ନାଶୟରୁ ଅଗ୍ନାଶୟ ରସ କିଭଳି ଭାବରେ କ୍ଷରଣ ହେବ, ତାର ଚିନ୍ତା ଟିକେ କରିବା ଦରକାର। ଯଦି ସେଭଳିଆ ବ୍ୟବସ୍ଥା କିଛି କରାଯାଇପାରେ, ତାହେଲେ ବି ଆମେ କିଛିଟା ଉପଶମ ପାଇବା। ସେଥିପାଇଁ ଆୟୁର୍ବେଦରେ ବହୁତ ପ୍ରକାର ବର୍ଣ୍ଣନା ଅଛି, ଗୁଡ଼ୁଚି ରସ, ଅଁଳା ରସ, ଶତାବରୀ ରସ, କଞ୍ଚା ହଳଦୀ ରସ, ପିଆଶାଳ କାଠରସ ରସ, ତାପରେ କରଲା ପତ୍ର ରସ, ତିକ୍ତ ଜାତୀୟ, ମଧୁରର ଅପୋଜିଟ୍ ହେଲା ତିକ୍ତ, ତିକ୍ତ ଜାତୀୟ ଜିନିଷ ଯଦି ଆପଣ କିଛି ନିଅନ୍ତି ତାହେଲେ ଏଥିରୁ ଉପଶମ ମିଳିବ। ତ୍ରିଫଳା ମଧୁମେହରେ ଭଲ କାମ କରେ, ଦେବଦାରୁ, ଦାରୁ ହଳଦୀ, ମୁଥା, ଏମାନଙ୍କର କ୍ୱାଥ କିମ୍ବା ରସ, ଇଏ ବି ମଧୁମେହରେ ଉପକାରୀ। ମହୁ, ହଳଦୀ ଗୁଣ୍ଡ, କଞ୍ଚା କଦଳୀ ଫୁଲ ରସରେ ଯଦି ଖିଆଯାଏ ମଧୁମେହ ପାଇଁ ଉପକାରୀ। ବେଣା ଚେର, ଅର୍ଜୁନ ଛାଲି, ରକ୍ତ ଚନ୍ଦନ, ଏହାର କ୍ୱାଥ ବି ମଧୁମେହ ପାଇଁ ଉପକାରୀ। ସିଂସପା କ୍ୱାଥ, ଶିଶୁ ଗଛର ଛାଲିର କ୍ୱାଥ, ଏଠି ଟିକେ ମୁଁ କହି ରଖେ, କ୍ୱାଥ କାଷ୍ଠ ଔଷଧିର କ୍ୱାଥ।

ଯଦି 10 ଗ୍ରାମ ନେଲେ 40 ଗ୍ରାମ ପାଣିରେ ସିଝେଇବେ ଏବଂ 10 ଗ୍ରାମ ରହିବ, ସେଇଟା ଯେଉଁଟା ବାହାରିବ ସେଇଟା ହେଲା କ୍ୱାଥ। ଆମକୁ ନିଜର ଆହାର ଆଉ ବିହାର ଏ ଦୁଇଟାକୁ ପରିମାର୍ଜିତ କରିବା ପାଇଁ ପଡ଼ିବ। ଯେତେ ଔଷଧ ଖାଆନ୍ତୁ, ଆଜିର ଆମର ଯେଉଁ ଯେଉଁ ବିଷୟ ଅଛି ତାର ପ୍ରତିକାର ଏବଂ ପ୍ରତିଷେଧକ, କାରଣ ରୋଗଟା ଆମକୁ ହେଉଛି, ଆମକୁ ନିଜକୁ ନିଜେ ହିଁ ସଚେତନ ହେବା ପାଇଁ ପଡ଼ିବ। ସେ ଦେଖନ୍ତୁ, ଏଇଟା ଗୋଟେ ଦିନଚର୍ଯ୍ୟା କଥା ମୁଁ କହିଦେଉଛି। ବ୍ରାହ୍ମ ମୃତ୍ୟୁରୁ ଶଯ୍ୟା ତ୍ୟାଗ କରିବେ, ଇଷ୍ଟ ଦେବତାକୁ ସ୍ମରଣ କଲେ, ତାପରେ ଆପଣଙ୍କର କିଛି ନହେଲେ ବି ଅଧଘଣ୍ଟେ ଆପଣଙ୍କୁ ବ୍ୟାୟାମ, ଆପଣ ସେଇଟା ପ୍ରାତଃ ଭ୍ରମଣରେ ଯାଇପାରନ୍ତି କି ଘରେ ବସିକି ଆପଣ ଯୋଗ କରିପାରନ୍ତି, ଆପଣଙ୍କୁ ଅଧଘଣ୍ଟେ ବ୍ୟାୟାମ କରିବା ପାଇଁ ପଡ଼ିବ। ତାପରେ ଆପଣ ଯେମିତି ଜଳପାନ କଲେ, ଜଳପାନ କରିସାରି ଆପଣଙ୍କର ନୀତିଦିନିଆ କାମ ଯେଉଁ କଲେ, ଋତୁ ଅନୁସାରେ କେଉଁ ଋତୁରେ

0: ଦିନିଆ କାମ ଯେଉଁ କଲେ ଋତୁ ଅନୁସାରେ କେଉଁ ଋତୁରେ କ'ଣ ଏବଂ କେଉଁ ଖାଦ୍ୟ ଗ୍ରହଣ କରାଯିବ ଆୟୁର୍ବେଦର ବିଶଦ ଭାବରେ ବର୍ଣ୍ଣନା ଅଛି। ଆଜି ତ ଏଠି ସ୍ୱଳ୍ପ ସମୟ, ଦିନଟା କଥା ମୁଁ କହିଦେଉଛି। ନୀତି ନୈମିତ୍ତିକ ଆହାର, ଯଦି ଆପଣଙ୍କର ମଧୁମେହ ଅଛି ଆପଣ ତାକୁ ମଧୁର ଜାତୀୟ ଖାଦ୍ୟ ଖାଦ୍ୟକୁ ଛାଡ଼ି ଶ୍ୱେତସାର ଜାତୀୟ ଜିନିଷ ବିଶେଷ ନ ନେଇ ଆପଣ ରୁଟି, ସନ୍ତୁଳା, ଖଇ, ଚୁଡ଼ା ଭଜା ଏଇ ଟାଇପ୍ର ଆମର ସାଧାରଣତଃ ଯେଉଁଟା ଉପଲବ୍ଧ ତାକୁ ଗ୍ରହଣ କଲେ। ଦ୍ୱିପହରରେ ସେମିତି ପୁରୁଣା ଚାଉଳ ଭାତ, ନୂଆ ଚାଉଳ ଭାତ ସାଧାରଣତଃ ମଧୁମେହରେ ରୋଗକୁ ବଢ଼େଇଥାଏ। ପୁରୁଣା ଚାଉଳ ଭାତ, ମୁଗ ଡାଲି, ହରଡ଼ ଡାଲି, ପନିପରିବା, ତା ସହିତ ଅନ୍ୟାନ୍ୟ ଯାହା ଆଉ ଆପଣଙ୍କ କଲରା, ପୋଟଳ, କଞ୍ଚା କଦଳୀ, ମଞ୍ଜା ଏଇଭଳିଆ ଜିନିଷ ତାର ତରକାରୀ ପତ୍ର ଖାଇବେ। ସନ୍ଧ୍ୟାବେଳକୁ ସେମିତି ଆପଣଙ୍କର ସ୍ୱଳ୍ପ ଏବଂ ରାତିରେ ଯେତେ ହାଲୁକା ଖାଦ୍ୟ ସେଇ ରୁଟି, ସନ୍ତୁଳା, କ୍ଷୀର ଅଳ୍ପ ମାତ୍ରାରେ। ଆଉ ବର୍ତ୍ତମାନ ଆମର ଯେଉଁ ଜୀବନଶୈଳୀ ଭିତରେ ଭୋଜି ଭାତ ଭଲ ମନ୍ଦ ଏଇଗୁଡ଼ା ଯେଉଁ ସବୁ ହେଉଛି, ପ୍ରାୟ ଭୋଜି କହିଲେ ରାତି ଯାଉଛୁ ଆମେ ଗୁରୁପାକ ଖାଦ୍ୟ ସବୁ ଖାଇକି ଆସୁଛୁ। ଏବଂ ବିରୁଦ୍ଧ ଭୋଜନ, ଆୟୁର୍ବେଦରେ ଗୋଟେ ବର୍ଣ୍ଣନା ଅଛି ବିରୁଦ୍ଧ ଭୋଜନ, ସେ ବିରୁଦ୍ଧ ଭୋଜନ ପାଇଁ ମଧୁମେହ ବେଶୀ ହେଉଛି। ଆମେ ତ ପ୍ରକୃତରେ ବର୍ତ୍ତମାନ ପାଣି, ପବନ, ମାଟି ସବୁଥିରେ ପ୍ରଦୂଷିତ, ତା ଛଡ଼ା ଏଇ ଯେଉଁ ବିରୁଦ୍ଧ ଭୋଜନ ଦହି ମାଛ ଆୟୁର୍ବେଦ କେବେ ସ୍ୱୀକାର କରେନି। କିନ୍ତୁ ବର୍ତ୍ତମାନ ଆଭିଜାତ୍ୟ ଲକ୍ଷଣ, ମୋ ଭୋଜିରେ ମୁଁ ଦହି ମାଛ ତରକାରୀ କରିଥିଲି, ଯେ ଦହି ମାଛ ଖାଇବା ଦ୍ୱାରା କ'ଣ ନଷ୍ଟ ହେଉଛି ଏବଂ କେଉଁ ପ୍ରକାର ରୋଗ ହେଉଛି ସେ ବିଷୟରେ ଆମେ ଚିନ୍ତା କରୁନୁ। ସମ ଘୃତ ସମ ତୈଳ, 50 ଗ୍ରାମ ଘିଅ ଏବଂ 50 ଗ୍ରାମ ତେଲ ଦେଇକି ଆପଣ ଗୋଟେ ତରକାରୀ କରିବେ, ଲୋକ କରୁଛନ୍ତି, ଘିଅ ବି ଦେଉଛନ୍ତି, ତରକାରୀ ରୁଚିକର ହବ, ଜିଭକୁ ସ୍ୱାଦ, ପାଟିକୁ ସ୍ୱାଦ ଲାଗୁଛି, କିନ୍ତୁ ସେ ବିପାକରେ ଆମ ପାଇଁ ରୋଗକାରକ ହେଉଛି, ସେ ଜିନିଷ ପ୍ରତି ବି ଟିକେ ଲକ୍ଷଣ ଦେବ। ମଦ୍ୟପାନ, ମଦ୍ୟପାନ ଯୋଗୁଁ ହିଁ ମଧୁମେହ ବେଶୀ ବ୍ୟାପୁଛି।
1: ଯାହା ହଉ ଡାକ୍ତର ପାଣି, ଆଜି ଆପଣ ମଧୁମେହ ରୋଗର ପ୍ରତିକାର ଓ ନିରାକରଣ ସମ୍ପର୍କରେ ଅନେକ କିଛି ତଥ୍ୟ ଦେଇଥିବାରୁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ତଥା ଶ୍ରୋତାବନ୍ଧୁମାନଙ୍କ ତରଫରୁ ଅନେକ ଅନେକ ଧନ୍ୟବାଦ।

0: ଆଜିକାର କାର୍ଯ୍ୟକ୍ରମର ସମୟ ବ୍ୟତୀତ ସରିଲାଣି। ସବୁଦିନ ଭଳି ଆଜି ମଧ୍ୟ ଆମର ଶ୍ରୋତାବନ୍ଧୁମାନଙ୍କୁ ଆମର ଚାଷୀ ଭାଇମାନଙ୍କୁ କହିବା କାର୍ଯ୍ୟକ୍ରମ ସମ୍ପର୍କରେ ଏବଂ ତାଙ୍କ ସମସ୍ୟା ସମ୍ପର୍କରେ ଏକଥା ଲେଖିକି ଆମକୁ ଆମ କାର୍ଯ୍ୟକ୍ରମକୁ ପଠାଇଲେ ଆମେ ଡାୟଲ ଆଉଟ୍ କାର୍ଯ୍ୟକ୍ରମରେ ସାମିଲ କରିବା ଏବଂ ଆପଣଙ୍କ ସମସ୍ୟାର ସମାଧାନ କରିବା ପାଇଁ ବି ଚେଷ୍ଟା ରହିବ। ଆମ ଠିକଣା ହେଲା ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା ପିନ୍ ନମ୍ବର 757002 ଜିଲ୍ଲା ମୟୂରଭଞ୍ଜ।
1: ଆମକୁ ଶୁଣୁଥିବା ସମସ୍ତ ଶ୍ରୋତା ଭାଇ ଓ ଭଉଣୀମାନଙ୍କୁ ପୁଣି ଥରେ ଶୁଭେଚ୍ଛା ଜଣାଇ ଆଜିର

ସେ ଶୈଳା ଚାଷୀ ଭାଇମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ଚାଷବାସ ଉପସ୍ଥାପନାରେ ଥିଲେ ଶୁଭେନ୍ଦୁ କୁମାର ବେହେରା, ପ୍ରଦ୍ୟୁମ୍ନ କୁମାର ମହାପାତ୍ର ଓ ସତ୍ୟାନନ୍ଦ ସେଜପଡ଼ା। ଆକାଶବାଣୀ ବାରିପଦା। ଶ୍ରୋତାବନ୍ଧୁ, ଆପଣମାନେ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8:05। ଶ୍ରୋତାବନ୍ଧୁ, ସମୟ ହୋଇଯାଇଛି ଆପଣମାନଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିବା ପାଇଁ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବାକୁ ଚାହିଁ ଅନୁରୋଧ କରିଛନ୍ତି ଆପଣମାନେ ହେଲେ ତୁଳସୀ ଚଉରା ୱାର୍ଡ଼ନମ୍ବର 23 ବାରିପଦାରୁ ଅନନ୍ତ ପ୍ରସାଦ ମହାନ୍ତି, ସୁଧାମଣି ଭବାନୀ ଶଙ୍କର, ଲକ୍ଷ୍ମୀଧର ପ୍ରତିମା, ନିହାରିକା ଗୀତିସା ଓ ତାଙ୍କର ପରିବାରବର୍ଗ। ଆପଣମାନଙ୍କ ଅନୁରୋଧର ଚଳଚ୍ଚିତ୍ରଟି ହେଉଛି ଆମ ଭିତରେ କିଛି ଅଛି। ଯୁଗଳକଣ୍ଠରେ ଗାଇଛନ୍ତି ଶିଳ୍ପୀ ଉଦିତ ନାରାୟଣ ଓ ନମିତା ଅଗ୍ରୱାଲ।

ଶ୍ରୋତାବନ୍ଧୁ ଶୁଣୁଥିଲେ ଆପଣମାନଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଏଥର ଆସନ୍ତୁ ଶୁଣିବା କେତୋଟି ସୁଗମ ସଙ୍ଗୀତ। ଶ୍ରୋତାବନ୍ଧୁ, ସୁଗମ ସଙ୍ଗୀତ ଶୁଣିବା ତା ଆଗରୁ ଶୁଣିନେବା ହିଁ ସୂଚନା ତଥା ବିଜ୍ଞାପନ।

କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିବା କେତୋଟି ସୁଗମ ସଙ୍ଗୀତ।

0: टू के फाइनल में पहुंच गई हैं। 60 किलोग्राम भार वर्ग के सेमीफाइनल में उन्होंने इंडोनेशिया की थानिया कुसुमनित्यास को हराया। भारतीय पुरुष बैडमिंटन टीम ने कांस्य पदक अपने नाम किया। सेमीफाइनल में भारतीय टीम को चीन से हार का सामना करना पड़ा। इससे पहले भारतोलक मीराबाई चानू ने 49 किलोग्राम वर्ग में रजत पदक जीता। मीराबाई ने 28 वर्ष का सूखा खत्म करते हुए भारत को पदक दिलाया। इसके साथ ही ये समाचार बुलेटिन समाप्त हुआ।
1: हिंदी संबादरे लेकर प्रचार कलु आकाशवाणी दिल्ली रो आकाशवाणी बारीपदा स्टूडियो घर रे समय वर्तमान ରାତି 11:05 ଶ୍ରୋତାବନ୍ଧୁ ଶୁଣନ୍ତୁ ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆସନ୍ତାକାଲି ସକାଳ 6:05 ଶୁଣିପାରିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ସକାଳ 7:00 ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସାନ୍ତାଳି ଆଖଡ଼ା ଶୁଣିପାରିବେ ସକାଳ 7:25 ଗୀତାଞ୍ଜଳି ପ୍ରଚାରିତ ହେବ ସକାଳ 8:15 ଦିନ 12:00 କାର୍ଯ୍ୟକ୍ରମ ଝୁମର ଗୀତ ସନ୍ଧ୍ୟା 6:00 କାର୍ଯ୍ୟକ୍ରମ ଭକ୍ତି ଗୀତ ସୁଗମ ସଙ୍ଗୀତ ରହିଛି ସନ୍ଧ୍ୟା 6:15 ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିପାରିବେ ରାତି 7:00 ରାତି 8:00 ଆପଣମାନଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁ ଶୁଣିଲେ ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥିସହିତ ଶେଷ କରୁଛୁ ଆଜିର ଏହି ଅଧିବେଶନ। ପୁଣିଥରେ ଆପଣମାନଙ୍କୁ ଅଭିବାଦନ ଜଣାଇବୁ ଆଗାମୀକାଲି ପ୍ରାତଃ 5:53। ସେତେବେଳ ପର୍ଯ୍ୟନ୍ତ ଶୁଭରାତ୍ରୀ ସହ ବିଦାୟ ନେଉଛୁ। ଜୟ ହିନ୍ଦ୍।